ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା 30-32 ଡିଗ୍ରୀ ସେଲସିୟସ୍ ରହିବ ଏବଂ ସର୍ବନିମ୍ନ ତାପମାତ୍ରା ରହିବ 23-25 ଡିଗ୍ରୀ ସେଲସିୟସ୍। ମୁଖ୍ୟତଃ ମେଘାଚ୍ଛନ୍ନ ରହିବ। ଦ୍ୱିପହର କିମ୍ବା ଅପରାହ୍ନ ସମୟରେ ବିଜୁଳି ଗଡ଼ଗଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଟକା ବର୍ଷାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ସ୍ଥାନୀୟ ଖବରରୁ କିଛି ନେଇ ଆସିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଆଜି ଅପରାହ୍ନ 12:50 ଜଣେ ଅଚିହ୍ନା ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଡାକ୍ତରଖାନାର ପୁରୁଷ ମେଡିସିନ୍ ୱାର୍ଡରେ ସେ ଚିକିତ୍ସିତ ହେଉଥିଲେ। ମୃତ ଘୋଷଣା ପରେ ଶବଗୃହରେ ମୃତଦେହକୁ ରଖାଯାଇଛି। ପୋଲିସ ପକ୍ଷରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତ ଯୁବକଙ୍କ କୌଣସି ପରିଚୟ ମିଳିନାହିଁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ବାନ୍ଦପଲା ବିକାଶ ଆବାସିକ ବିଦ୍ୟାଳୟରେ ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସଦର ବ୍ଲକ ବିଡ଼ିଓ ଚନ୍ଦନ କୁମାର ଭୋଇ ମୁଖ୍ୟ ଅତିଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପରଞ୍ଜନ ପଟ୍ଟନାୟକ, ସଚିବ ସ୍ନିଗ୍ଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତ

ମାତ୍ରେ 8022 ମାମଲାର ଫଇସଲା କରାଯାଇଛି। କଳାହାଣ୍ଡି ଜିଲ୍ଲା 13 ବ୍ଲକର 16 ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ହାଇ ଏସ୍ସିଭିର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ 330 ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ 1625 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ସାଧନ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିଥିଲେ। ଶ୍ରୋତାବନ୍ଧୁ, ଏ ଥିଲା କିଛି ସ୍ଥାନୀୟ ଖବରରୁ। ଏଥର ଶୁଣି ନିଅନ୍ତୁ ଶେଷ ଗୀତଟି।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12:30। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନାରୁ।

ଶୁଣୁଛନ୍ତି ଗୀତଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ମନ୍ମଥ ମିଶ୍ର। ଗୀତ ରଚନା କରିଛନ୍ତି ଡକ୍ଟର ନିରଞ୍ଜନ ରାଉତ।

0: କୋଉଠି ଅଛୁ?
1: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
0: ଏଇଟା ତ ଝଟପଟ କାମ।
1: କେମିତି?
0: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡ଼ିକ?
0: ରେ, ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
1: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ। RBI କହେ,
2: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
3: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା, ଅଟଳ ପେନ୍ସନ୍ ଯୋଜନା, ମୋଦିଜୀଙ୍କ ସଂକଳ୍ପ।
4: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ, ଆପ ଅପନା ବୁଢାପା ଭି ଗୌରବ କେ ସାଥ ବିତା ସକୋ।
3: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହେଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି, ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
5: ଏଥର ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ, କଣ୍ଠଶିଳ୍ପୀ ବିଦ୍ୟୁତ୍ ପ୍ରଭା ପାଲିତ।

ଏଥର ଦେତକଣ୍ଠରେ ଏହି କଣ୍ଠଦାନ କରିଛନ୍ତି ଶିଳ୍ପୀ ମନ୍ମଥ ମିଶ୍ର ଏବଂ ବିଦ୍ୟୁତ୍ ପ୍ରଭା ପାଲିତ୍, ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

ଶେଷରେ ଗାଇଛନ୍ତି ଦ୍ୱୈତକଣ୍ଠରେ ଶିଳ୍ପୀ ଶୈଳଭାମା ମହାପାତ୍ର ଏବଂ ମନ୍ମଥ ମିଶ୍ର। ଗୀତ ରଚନା କରିଛନ୍ତି ଡକ୍ଟର ନିରଞ୍ଜନ ରାଉତ।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଛନ୍ତି ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦ୍ୱୈତ କଣ୍ଠରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅରବିନ୍ଦ ଏବଂ ଶୈଳଭାମା। ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତକାର ବିଶ୍ୱମ୍ବର ସାବତ।

ଶୁଣିଥିଲେ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ

ଡାକେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର। ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

0: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି। ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତିନିଦିନିଆ ଡ୍ରାଏଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ। ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ ଏକ ନିୟୁତ ଡଲାର ସହାୟତା। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଆଜିର ପରସ୍କର ସଂଯୁକ୍ତ ବିଶ୍ୱରେ କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ମୁକ୍ତ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବ୍ରିକ୍ସ ରାଷ୍ଟ୍ର ସମୂହ ଏଥିପାଇଁ ସେମାନଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଆହ୍ୱାନଗୁଡ଼ିକର ସଠିକ୍ ସମୟରେ ଚିହ୍ନଟ, ସେଥିପାଇଁ ପ୍ରସ୍ତୁତି ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଏହାର ମୁକାବିଲା ପାଇଁ ଏକ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆଜ କେ ଇଣ୍ଟରକନେକ୍ଟେଡ୍ ୱର୍ଲ୍ଡ ମେ କୋଇ ଭି ସଙ୍କଟ ଏକ କ୍ଷେତ୍ର ତକ୍ ସୀମିତ ନହିଁ ରହତା, ଇସଲିଏ ହମନେ ବ୍ରିକ୍ସ ସମୂହ ମେ ରିଜିଲିଏନ୍ସ ବଢ଼ାନେ ପର ବିଶେଷ ବଲ୍ ଦିଆ ହେ। ଚୁନୌତିଓକୁ ସମୟ ରହତେ ପହଚାନନା, ଉନକେ ଲିଏ ତୟାର ରହନା और तुरंत कार्रवाई करना भी उतना ही आवश्यक है। इसी सोच के साथ इन्फेक्शियस डिजीज के प्रिवेंशन और रिस्पॉन्स के लिए ब्रिक्स इंटीग्रेटेड अर्ली वार्निंग सिस्टम पर सहमति बनी है। डिजास्टर मैनेजमेंट के लिए अर्ली वार्निंग डेटा इंटीग्रेशन गाइडलाइन तैयार की गई है।
0: ପ୍ରଧାନମନ୍ତ୍ରୀ ମୋଦି ସତର୍କ କରାଇ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର କରିବା ପ୍ରଗତି ପଥରେ ଏକ ପ୍ରତିବନ୍ଧକ ସାଜିପାରେ। ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବାରେ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଟେକ୍ନୋଲୋଜି ଓର କ୍ରିଟିକାଲ ମିନେରାଲ୍ସ କା ବେପନାଇଜେସନ ହମାରି ସାହାଜା ପ୍ରଗତି ମେ ବାଧା ବନ ସକ୍ତା ହେ, ଇସଲିଏ ହମନେ ଟେକ୍ନୋଲୋଜି କେ ଆଡପ୍ସନ ମେ ଇନ୍କ୍ଲୁଜିଭିଟି ପର ବଲ୍ ଦିଆ ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଜ୍ଞାନ, ଅର୍ଥ ଏବଂ ନୂତନ ବଜାର ସହ ଯୋଡ଼ିବା ପାଇଁ ବ୍ରିକ୍ସ ଏମ୍ଏସ୍ଏମ୍ଇ ସହଯୋଗ ପୋର୍ଟାଲ୍ ପ୍ରତିଷ୍ଠା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ସହରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନ ପ୍ରଦାନକୁ ସହଜ କରିବା ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି। ଶ୍ରୀ ମୋଦି କହିଛନ୍ତି, ସେମାନେ ସ୍କାର୍ଟ ଗ୍ରିଡ୍ ଏବଂ ଶକ୍ତି ସଂରକ୍ଷଣ ପାଇଁ ଏକ ବ୍ରିକ୍ସ ଡିଜିଟାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିଛନ୍ତି, ଯାହା ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ଅଧିକ ନିର୍ଭରଯୋଗ୍ୟ, ଦକ୍ଷ ଏବଂ ସହଜଲଭ୍ୟ କରିବାରେ ସାହାଯ୍ୟ କରିବ। ବ୍ରିକ୍ସ ମଧ୍ୟରେ ବିକଶିତ ହୋଇଥିବା ସମାଧାନର ଲାଭକୁ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ଓ ସହଜଲଭ୍ୟ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଲଜିଷ୍ଟିକ୍ ସପ୍ଲାଇ ଚେନ୍ ସହଯୋଗ ଢାଞ୍ଚା ଯୋଗାଣ ଶୃଙ୍ଖଳକୁ ଅଧିକ ନିର୍ଭରଯୋଗ୍ୟ, ସ୍ଥିରତା ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ନବସୃଜନ ଏବଂ ସମାଧାନକୁ ପ୍ରୋହାହିତ କରିବା ପାଇଁ ଭାରତ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ ଫଣ୍ଡର ପ୍ରସ୍ତାବ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଜିଟାଲ୍ କୃଷି ଉପରେ ବ୍ରିକ୍ସ ନେଟୱାର୍କ ଚାଷୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏହି ପଦକ୍ଷେପ ମାଧ୍ୟମରେ କୃତ୍ରିମ ବୁଦ୍ଧିମତା, ଜିଓସ୍ପାଟିକାଲ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଚାଷୀଙ୍କ ଆବଶ୍ୟକତା ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଧିବେଶନ ସମାପ୍ତ ହେବା ପରେ

ప్రధానమంత్రి నరేంద్ర మోదీ, కజాఖ్స్థాన్ రాష్టపతి కాసిం జోమార్ట్ టోకాయెవ్, ఫిలిప్పైన్స్ రాష్టపతి ఫర్డినాండ్ ఆర్ మార్కోస్ జూనియర్, ఈజిప్ట్ రాష్టపతి అబ్దల్ ఫతహ్ అల్ సిసి, దక్షిణాఫ్రికా రాష్టపతి సిరిల్ రమాఫోసా ఏం బురుండి రాష్టపతి ఇవారిస్ట్ దైసిమియంక ద్వైపాక్షిక బైఠక కరివే. సె నైజీరియా ఉపరాష్ట్రపతి కాసిం సెటిమా ఏం ఉగాండా ఉపరాష్ట్రపతి జెసికా అలుపంక సహ మధ్య బైఠక కరివే. ఇతిపూర్వరు శ్రీ మోదీ శిఖర సమ్మేళనర ద్వితీయ తథా అంతిమ దినరే బ్రిక్స్ అంశీదార దేశగుడికర నేతామానంకు స్వాగత కరితిలే. సెమానక మధ్యరే మలేసియా ప్రధానమంత్రి అన్వర్ ఇబ్రాహిం, వియత్నాం ప్రధానమంత్రి లె మిన్ హంగ్, సౌది ఆరబర వైదేశిక మంత్రి ఫైసల్ బిన్ ఫర్హన్ ఏం మిళిత జాతిసంఘ మహాసచివ ఆంటోనియో గుటెరస్ సామిల్ థిలే. పరే నేతామాని ఏక పారివారిక ఫోటో పై పోజ్ దైతిలే. భారతర బ్రిక్స్ అధ్యక్షత అధీనరే స్థిరతా, నవసృజన, సహయోగ ఏం నిరంతరతా పై ప్రస్తుతి ఆభిముఖ్య నే ఏహి శిఖర సమ్మేళనీ ఆయోజిత హెఉచి. ବ୍ରିକ୍ସ ଶିଖର ସମ୍ମିଳନୀ 2026 ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ଦ୍ୱାରା ଗୃହୀତ ନୂଆଦିଲ୍ଲୀ ଘୋଷଣାନାମାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି. ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଗେବ୍ରେୟେସସ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା, ସ୍ଥିରତା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ମହାମାରୀ ଚୁକ୍ତିନାମାର ପାଥୋଜେନ୍ ଆକ୍ସେସ୍ ଆଣ୍ଡ ବେନିଫିଟ୍ ସେୟାରିଂ ଆନେକ୍ସ ଆଲୋଚନାର ସଫଳ ସମାପ୍ତି ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି. ଏଥିସହ ଶିଖର ସମ୍ମିଳନୀରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଇରାନ୍ର ଅର୍ଥନୈତିକ ବ୍ୟାପାର ଏବଂ ଅର୍ଥମନ୍ତ୍ରୀ ସୟଦ୍ ଅଲ୍ଲୀ ମଦାନୀ ଜାଦେଙ୍କୁ ଭେଟିଛନ୍ତି. ବ୍ରିକ୍ସ ଶିଖର ସମ୍ମିଳନୀରେ ଇରାନ୍ର ଅଂଶଗ୍ରହଣ ଏବଂ ଆର୍ଥିକ ବ୍ୟାପାର ସଂକ୍ରାନ୍ତ ଆଲୋଚନାରେ ଗଠନମୂଳକ ସହଯୋଗ ପାଇଁ ଶ୍ରୀମତୀ ସୀତାରମଣ ଇରାନ୍କୁ ଧନ୍ୟବାଦ ଜଣାଇଛନ୍ତି. ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ବୈଠକ ଅବସରରେ ଉଭୟ ପକ୍ଷ ଆର୍ଥିକ ଅଭିବୃଦ୍ଧି ଏବଂ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ କ୍ଷେତ୍ରଗୁଡ଼ିକରେ ସହଯୋଗର ସମ୍ଭାବନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି. ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଦକ୍ଷିଣ ଦକ୍ଷିଣ ଏବଂ ତ୍ରିପାକ୍ଷିକ ସହଯୋଗକୁ ଅଧିକ ବୃଦ୍ଧି କରିବା ପାଇଁ ନୂଆଦିଲ୍ଲୀରେ ତିନିଦିନିଆ ଡ୍ରାଇଲ୍ୟାଣ୍ଡ କଂଗ୍ରେସ 2026 ଉଦ୍ଯାପିତ ହୋଇଛି. ଏହି କାର୍ଯ୍ୟକ୍ରମ ଶୁଷ୍କ ଅଞ୍ଚଳ ଉପରେ ଦିଲ୍ଲୀ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି. ଏହି ଘୋଷଣାନାମା ଅନ୍ତର୍ଗତ ସମଗ୍ର ଗ୍ଲୋବାଲ୍ ସାଉଥ୍ ଅଞ୍ଚଳରେ ସହଯୋଗ, ଜ୍ଞାନର ଆଦାନ ପ୍ରଦାନ, ନବୋନ୍ମେଷ ଏବଂ ମିଳିତ ପ୍ରୟାସ ମାଧ୍ୟମରେ ଶୁଷ୍କାଞ୍ଚଳ କୃଷିର ରୂପାନ୍ତରଣ ପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଧୀନତା ସଂଗ୍ରାମୀ ଯତୀନ୍ଦ୍ରନାଥ ଦାସଙ୍କ ତିରୋଧାନ ଦିବସରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଅଳ୍ପ ବୟସରେ ମଧ୍ୟ ଯତୀନ୍ଦ୍ରନାଥ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମର ପଥ ବାଛିଥିଲେ. ତାଙ୍କର ତ୍ୟାଗ ଦେଶବାସୀଙ୍କୁ ଦେଶସେବା ପାଇଁ ଚିରଦିନ ଅନୁପ୍ରାଣିତ କରିବ ବୋଲି ଶ୍ରୀ ଶାହା କହିଛନ୍ତି. ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଆଉ ଏକ ନିୟୁତ ଆମେରିକୀୟ ଡଲାର ସହାୟତା ମଞ୍ଜୁର କରିଛି. ଏଥିସହ ସହାୟତା ରାଶି 5 ନିୟୁତ ଡଲାରରୁ ଅଧିକ ହୋଇଛି. ଏହି ନୂତନ ପାଣ୍ଠି ନେପାଳ ପୁଲିସ୍କୁ ଫୋରେନ୍ସିକ୍ ସହାୟତା ଯୋଗାଇଦେବ. ଡିଏନ୍ଏ ପରୀକ୍ଷା କିଟ୍ ସମେତ ସବୁଠାରୁ ଜରୁରୀ ଆବଶ୍ୟକତାଗୁଡ଼ିକର ଆକଳନ କରିବା ପାଇଁ ଆମେରିକୀୟ ଅଧିକାରୀମାନେ ନେପାଳ ପୁଲିସ୍ ସହ ମିଶି କାର୍ଯ୍ୟ କରୁଛନ୍ତି. ଅନ୍ୟପକ୍ଷରେ ନେପାଳରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 1386ରେ ପହଞ୍ଚିଛି. ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲା ସେଓଜଧାରର ଦୀପ୍ ସେତର ଅଞ୍ଚଳରୁ ଗତକାଲି ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧ ଜୈସ୍ ଏ ମହମ୍ମଦ ଆତଙ୍କବାଦୀର ଗଳିତ ଶବ ଉଦ୍ଧାର କରିଛି. ଗଳିତ ଶବ ସହ ଏକ M4 ରାଇଫଲ ମଧ୍ୟ ଉଦ୍ଧାର ହୋଇଛି. ସ୍ଥାନୀୟ ଲୋକଙ୍କ ସୂଚନା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚ ମୃତକର ପରିଚୟ ସ୍ୱଷ୍ଟ କରିବା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚଳାଇଛି. ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ପୁଲିସ୍ କହିଛି, ଏସ୍ଓଜି ଡୋଡା, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍ପିଏଫ୍ର ମିଳିତ ଭାବେ ଜଣେ ପାକିସ୍ତାନ ଜୈସ୍ ଇ ମହମ୍ମଦ ଆତଙ୍କବାଦୀର ମୃତଦେହ ଉଦ୍ଧାର କରିଛନ୍ତି, ଯିଏକି ଏକ ମିଳିତ ଅପରେସନ୍ ବେଳେ ନିହତ ହୋଇଥିଲେ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ T20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆଜି ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଓ ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ସେହି ସମୟରେ ସେହି ଷ୍ଟାଡିୟମ୍ରେ ଖେଳାଯିବ। T20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 8ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। 7ଥରର ଚାମ୍ପିୟନ୍ ଭାରତ ଗ୍ରୁପ୍ ଏ'ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଭାବେ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମହିଳା ଏସିଆ କପ୍ କ୍ରିକେଟ୍ ଇତିହାସରେ ଭାରତ 7ଥର ଟାଇଟଲ୍ ଜିତିଥିବା ବେଳେ 2024ରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା। ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଶୀର୍ଷ ମାନ୍ୟତାପ୍ରାପ୍ତ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ ଓ ଅଷ୍ଟମ ସିଡ୍ ଆମେରିକାର ବେନ୍ ସେଲ୍ଟନ୍ଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30ଟାରେ ଆରମ୍ଭ ହେବାର ସୂଚୀ ରହିଛି। 23 ବର୍ଷୀୟ ସେଲ୍ଟନ୍ ତାଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଖେଳିବେ ଏବଂ 2 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି ପ୍ରମୁଖ ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ସେ ପ୍ରଥମ ଆମେରିକୀୟ ପୁରୁଷ ଖେଳାଳି ହେବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ 3 ମାସ ପୂର୍ବେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିବା ଜେବ୍ରେଭ୍ କ୍ରମାଗତ ଭାବେ

0: ତାଙ୍କର ତୃତୀୟ ପ୍ରମୁଖ ଫାଇନାଲ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି। ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତିନିଦିନିଆ ଡ୍ରାଏଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ। ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ $1,000,000 ସହାୟତା ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister says trust of Global South nations grown in BRICS warns against weaponization.

0: ଆମର କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ସମୟ ଦିନ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000 ଉର୍ଦ୍ଧ କୋଟି ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଚାଲିଥିବା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ଆଦି 4 ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି।
2: ଭାରତ କି ଅଧ୍ୟକ୍ଷତା ମେ ହମନେ ସଭି ପ୍ରୟାସ ରିଜିଲିଏନ୍ସ, ଇନୋଭେସନ, କୋଅପରେସନ, ସଷ୍ଟେନେବିଲିଟି ଇନ 4 ସ୍ତମ୍ଭୋ ପର କେନ୍ଦ୍ରିତ କିଏ ହେ। ଆପ ସବକେ ସହଯୋଗ ଓ ସମର୍ଥନ ସେ ହମ ଅପନେ ସାଝା ବିଜନ କୋ ବିନ ବିନ ସହଯୋଗ ମେ ବଦଲ ସକେ।
1: ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୋଗାଣ ବ୍ୟବସ୍ଥାକୁ ଅଧିକ ଭରସାଯୋଗ୍ୟ ଓ ମଜବୁତ କରାଯିବ। ଷ୍ଟାର୍ଟଅପ୍ଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ଇନ୍କ୍ୟୁବେଟର ନେଟୱାର୍କ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂତନ ଓ ଉପଯୋଗୀ ଚିନ୍ତାଧାରା ସହାୟତା ପାଇଁ ଷ୍ଟାର୍ଟଅପ୍ ଇନୋଭେସନ ଫଣ୍ଡ ପ୍ରସ୍ତାବ ଦିଆଯାଇଛି। କୃଷକଙ୍କ ସୁବିଧା ପାଇଁ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଯୋଗାଣ ଶୃଙ୍ଖଳରେ ବାଧା ଯୋଗୁଁ କୌଣସି ସଙ୍କଟ ଗୋଟିଏ କ୍ଷେତ୍ରରେ ସୀମିତ ହୋଇ ରହିନାହିଁ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକରେ ସହନଶୀଳତା ବଢ଼ାଇବା ସହ ସଂକ୍ରାମକ ରୋଗ ପାଇଁ ସମନ୍ୱିତ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ବିପର୍ଯ୍ୟୟ ପରିଚାଳନାରେ ସହଯୋଗ ସୁଦୃଢ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଜ୍ଞାନ, ଅର୍ଥ ଏବଂ ନୂତନ ବଜାର ସହ ଯୋଡ଼ିବା ପାଇଁ ବ୍ରିକ୍ସ ଏମ୍ଏସ୍ଏମ୍ଇ ସହଯୋଗ ପୋର୍ଟାଲ ପ୍ରତିଷ୍ଠା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ସହରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନକୁ ସହଜ କରିବା ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି।

0: ବ୍ରିକ୍ସ ମଧ୍ୟରେ ବିକଶିତ ହୋଇଥିବା ସମାଧାନର ଲାଭକୁ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ଓ ସହଜଲଭ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ତିନିଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଶେଷ କରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ନିବେଶକ ସମ୍ମିଳନୀର ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆବୁଧାବି ଓ ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀରେ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୋଟ 243,162 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ମିଳିଛି। ଏହାଦ୍ୱାରା 6 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଓଡ଼ିଶା ପ୍ରତି ନିବେଶକଙ୍କ ବଢ଼ୁଥିବା ଆସ୍ଥା ସମୃଦ୍ଧ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ଗୋଟେ ବଡ଼ ଫୋକସ୍ କରିଛୁ। ସମୁଦାୟ 8 ଏମ୍ଓୟୁ ଦସ୍ତଖତ ହୋଇଛି ଏବଂ 16 ଇନ୍ଭେଷ୍ଟମେଣ୍ଟ ଇଣ୍ଟେନ୍ସ ବା ନିବେଶର ସମ୍ଭାବନା ସୃଷ୍ଟି ହୋଇଛି ଆଉ ଏହାଦ୍ୱାରା 2,43,162 କୋଟି ଟଙ୍କା ନିବେଶର ପ୍ରସ୍ତାବକୁ ଆମେ ହାସଲ କରିଛୁ ଏବଂ ସେଥିରେ ନିଯୁକ୍ତି ବା ଏମ୍ପ୍ଲୟ ହିସାବରେ 6,18,725 ସଂଖ୍ୟାକୁ ଆମେ ପାର କରିଛୁ, ଯେଉଁଟାକି ଆମ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଗୋଟାଏ ସବୁଠାରୁ ବଡ଼ ସୁଯୋଗ ଆମେ ହାସଲ କରାଇ ପାରିଛୁ।
0: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବାଇପାସ୍ ରାସ୍ତାର ସୁନାମୁହି ନାଳ ଉପରେ 5,80,88,000 ଟଙ୍କା ବ୍ୟୟରେ ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଖଣ୍ଡପଡ଼ାରେ ଯାତାୟତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ସହ ଅଞ୍ଚଳର ଯୋଗାଯୋଗ ଓ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏଥିସହିତ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରି ପୀଠର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧାର ବିକାଶ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ପୂର୍ବାହ୍ନ 9:40 ରୁ 9:54 ମଧ୍ୟରେ ନବାହ୍ନ ଲାଗି ହେବ। ଏହା ପୂର୍ବରୁ ମା'ଙ୍କ ନିକଟରେ ସରିଆ ଧାନ ଅର୍ପଣ କରାଯାଇଛି। ଏହି ନୂଆଖାଇ ପର୍ବ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ନୂଆପଡ଼ା, ବୌଦ୍ଧ, ଆଠମଲ୍ଲିକ ଆଦି ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ। ଢେଙ୍କାନାଳ ଜୋରନ୍ଦାସ୍ଥିତ ପ୍ରସିଦ୍ଧ ମହିମା ଗାଦିରେ ଆଜି ମହିମା ଧର୍ମର ବାବା ଓ ସାଧୁ ସୁପୁରୁଷଙ୍କୁ ନୂଆଖାଇ ଉପଲକ୍ଷେ ପ୍ରଥମ ନବାହ୍ନ ପରିବେଷଣ କରାଯାଇଛି। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟରେ ପୋଷଣ ମାସ ଆସନ୍ତା ମାସ 9 ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ ହେଉଛି। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛେ। ପର୍ଯ୍ୟାପ୍ତ ପୋଷଣ ଓ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ ପକାଇଥାଏ। ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମରେ ଉତ୍ପତ୍ତି ସ୍ଥଳରୁ ବର୍ଜ୍ୟବସ୍ତୁକୁ ଚାରିଭାଗରେ ପୃଥକୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ବର୍ଜ୍ୟ ଫିଙ୍ଗିବା କିମ୍ବା ଏହାକୁ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ, ତେଣୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ କମାଇବା ସହ ସଠିକ୍ ସଂଗ୍ରହ ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନୀଳକଣ୍ଠ ହରିହର ସଂଯୁକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବାସୁଦେବପୁର ବ୍ଲକ ଶହୀଦ ବାଟିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି। ଏଥିରେ ପ୍ରାୟ 200 ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ

ମାନେ ପୁରସ୍କୃତ କରିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ବକ୍ତୃତାମାଳା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍, ବରିଷ୍ଠ ନାଗରିକ, ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଭାରତବର୍ଷ ପ୍ରତି ଅବଦାନ, ଚିନ୍ତାଧାରା ଓ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ବାଂଲାଦେଶର ରାଜଧାନୀ ଢାକାରେ ଆସନ୍ତା ନଭେମ୍ବର ମାସ 13 ତାରିଖରୁ ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ 24 ଜଣିଆ ସମ୍ଭାବ୍ୟ ଭାରତୀୟ ଖେଳାଳି ମନୋନୟନ କରାଯାଇଛି। ଏଥିରେ ଓଡ଼ିଶାର 3 ଜଣ ଖେଳାଳି ଦେବରାଜ ବେହେରା, ନକୁଳ ବଡ଼ନାୟକ ଏବଂ ସୁଖରାମ ମାଝୀ ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କ ପାଇଁ ଚଳିତ ମାସ ଶେଷ ସପ୍ତାହରେ ବେଙ୍ଗାଲୁରୁଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000ରୁ 1,00,000 ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର

ଆଜିଗାର କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ଼। ଗୀତ ଲେଖିଛନ୍ତି ଗୀତିକାର ଗୌହର କାନପୁରୀ, ସଙ୍ଗୀତ ଅନୁ ମଲ୍ଲିକ, କଥାଚିତ୍ର ବାଜିଗର।

କଥଚିତ୍ର ଦବଙ୍ଗ ଥ୍ରୀ କଣ୍ଠଦାନ କରିଛନ୍ତି ଦ୍ୱୈତକଣ୍ଠରେ ଶ୍ରେୟା ଘୋଷାଲ ଏବଂ ଜୁବିନ ନଟିଆଲ, ଗୀତିକାର ଇରଫାନ କମାଲ, ସଙ୍ଗୀତକାର ସାଜିଦ ୱାଜିଦ। କଥଚିତ୍ର ଦବଙ୍ଗ ଥ୍ରୀ।

ତାହାର ଚିଠି ପାଇଛୁ କାର୍ଯ୍ୟକ୍ରମ। ରାତି 8:30 ସ୍ପୋର୍ଟ ସ୍କାନ୍, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ ଏବଂ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଠି ଶେଷ କରୁଛୁ ଆମର ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ଚିର ଉଦୟ ଭାରତ କାର୍ଯ୍ୟକ୍ରମକୁ ଶ୍ରୋତା ବନ୍ଧୁ, ଆମ ଦେଶ ଭାରତବର୍ଷ ଏକ ଗ୍ରାମବହୁଳ ଦେଶ। ଆମ ଦେଶର ଜୀବନଧାରାର ଆଦ୍ୟ ଓଙ୍କାର ଧ୍ୱନିତ ହୋଇଥିଲା ପଲ୍ଲୀ ଭୂଇଁରୁ। ପଲ୍ଲୀବହୁଳ ଭାରତବର୍ଷର ପ୍ରାୟ ଶତକଡ଼ା 80 ଭାଗରୁ ଉର୍ଦ୍ଧ୍ୱ ଆଦିବାସୀ ଗ୍ରାମାଞ୍ଚଳରେ ବାସ କରିଥାନ୍ତି। ପଲ୍ଲୀ ସେମାନଙ୍କ ଆତ୍ମା, ପଲ୍ଲୀ ସେମାନଙ୍କର ଜୀବନ, ପଲ୍ଲୀ ମାଟି ସେମାନଙ୍କ ପ୍ରାଣ, ପଲ୍ଲୀ ପବନ ସେମାନଙ୍କ ପ୍ରାଣବାୟୁ। ତେବେ ଶ୍ରୋତାବନ୍ଧୁ, ଭାରତବର୍ଷର ବିକାଶ ଗ୍ରାମ୍ୟ ଜୀବନର ବିକାଶ ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳ ହେଉଛି କୃଷକ ଏବଂ ଶ୍ରମିକମାନଙ୍କ ପବିତ୍ର ବାସଭୂଇ। ଗ୍ରାମାଞ୍ଚଳର ଲୋକେ ପାରମ୍ପରିକ କୌଳିକ ପ୍ରଥା ଅନୁଯାୟୀ କର୍ମସଂସ୍ଥାନ କରିଥାନ୍ତି। ଶ୍ରୋତାବନ୍ଧୁ, ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କ ପାଇଁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଛନ୍ତି ସଚେତନ। ଏହିପରି ଅନେକ ଆଶା ଓ ବିଶ୍ୱାସର ସହିତ ସରକାର କାର୍ଯ୍ୟକାରୀ କରିଛନ୍ତି ଏକାଧିକ ଜନକଲ୍ୟାଣକାରୀ ଯୋଜନା। ଏପରି ଏକ ଯୋଜନାଟି ହେଉଛି ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ। ତେବେ ଏହି ଯୋଜନାଟି କ'ଣ, ଏହା କିପରି କାର୍ଯ୍ୟକାରୀ ହେଉଅଛି, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ'ଣ, ସେ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଭେଟି ପଚାରିଥିଲୁ ଭବାନୀପାଟଣାରେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲାର ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନର ସଂଯୋଜିକା ପାର୍ବତୀ ପଟ୍ଟନାୟକଙ୍କୁ।
1: ମ୍ୟାଡାମ ନମସ୍କାର।
2: ନମସ୍କାର ସାର୍,
1: ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ।
2: ସମସ୍ତଙ୍କୁ ନମସ୍କାର, ମୁଁ ହେଉଛି ପାର୍ବତୀ ପଟ୍ଟନାୟକ। ମୁଁ ଜିଲ୍ଲା ପରିଷଦ କଳାହାଣ୍ଡିରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଭାବେ କାମ କରୁଛି।
1: ମ୍ୟାଡାମ, ସାଧାରଣ ଲୋକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ଏକାଧିକ ଜନହିତକର ଯୋଜନା। ତେବେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ କାର୍ଯ୍ୟକ୍ରମଟି କ'ଣ?
2: ପ୍ରଥମ ଜିନିଷ ହେଉଛି ଯେ ଆଜୀବିକା ମିଶନ କାର୍ଯ୍ୟକ୍ରମ ଭାରତ ସରକାର ଗୋଟେ ବହୁତ ଭଲ ଭିଜନକୁ ଆଖି ଆଗରେ ନେଇକି ପ୍ଲାନ୍ କରିଛନ୍ତି, ଯେଉଁଥିରେ କି ଯେତିକି ଗ୍ରାମୀଣ ଅଧିବାସୀ ଅଛନ୍ତି, ଗାଁରେ ଯେଉଁମାନେ ରହୁଛନ୍ତି ଆମର ଅଣକୁଶଳୀ ଶ୍ରମିକମାନେ, ସେମାନଙ୍କର ଜୀବନ ଜୀବିକା ପାଇଁ, ସେମାନଙ୍କର ଜୀବନକୁ ଗୋଟେ ନୂଆ ପର୍ଯ୍ୟାପକ୍ଷକୁ ନେବା ପାଇଁ ବହୁତ ଗୁଡ଼ାଏ ଯୋଜନା ଏ ଭିତରେ ଅନ୍ତର୍ଭୁକ୍ତ କରିକି ଭାରତ ସରକାର କାର୍ଯ୍ୟକ୍ରମଟାକୁ ଆରମ୍ଭ କରିଛନ୍ତି। ଏ କାର୍ଯ୍ୟକ୍ରମ ଆମର ପୂର୍ବରୁ ଯେଉଁ ଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ରୋଜଗାର ଯୋଜନା, ସେଇ ଯୋଜନାର ଗୋଟେ ବିକଶିତ ପର୍ଯ୍ୟାୟ ମାତ୍ର, ଯେଉଁଥିରେ କି ବହୁତ କିଛି ଜିନିଷ ଆମେ ଗୋଟେ ଇଣ୍ଡିଭିଜୁଆଲ ହାଉସ୍ ହୋଲ୍ଡକୁ, ଯେଉଁଟା ଗୋଟେ ଗାଁରେ ଗୋଟେ ଗରିବ ପରିବାର ଅଛନ୍ତି, ତାଙ୍କୁ ଆଖି ଆଗରେ ରଖିକି ଜିଲ୍ଲାର ଉନ୍ନତି ପାଇଁ ଆମେ ଯୋଜନାରେ କାର୍ଯ୍ୟକ୍ରମ କରୁ।
1: ତେବେ ଏହି ଯୋଜନାଟି ନିଶ୍ଚିତ ଭାବେ ଗୋଟିଏ ଜନହିତକର ଯୋଜନା। ତେବେ ସରକାର କୌଣସି ଯୋଜନା କାର୍ଯ୍ୟକାରୀ କରିବା ପଛରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଥାଏ। ତେବେ ଏହି ଯୋଜନାରେ ସରକାରଙ୍କ କ'ଣ ସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଅଛି, ସେ ବିଷୟରେ ଟିକେ କହନ୍ତୁ ମ୍ୟାଡ଼ାମ।
2: ଆପଣ ଠିକ୍ କହିଲେ ସାର୍, ଯେ ଯେତେବେଳେ ବି ସରକାର କୌଣସି ଗୋଟେ ଯୋଜନାକୁ ଆରମ୍ଭ କରୁଛନ୍ତି କିମ୍ବା କୌଣସି ଯୋଜନା ପାଇଁ ଯଦି ନିଜ ସ୍ତରରେ କିଛି ଅନୁସନ୍ଧାନ କରୁଛନ୍ତି କିମ୍ବା ଆବଶ୍ୟକତା ମନେ କରୁଛନ୍ତି, ତ ତାଙ୍କର ସବୁଠୁ ମୂଳ ଲକ୍ଷ୍ୟ ଥାଏ ଯେ ଗାଁରେ ଯେମିତି ସବୁଠୁ ନିମ୍ନ ସ୍ତରରେ ଥିବା ଗୋଟେ ପ୍ରାଣୀ, ଗୋଟେ ପରିବାର, ତାଙ୍କ ପାଖକୁ ଏ ଯୋଜନାର ଲାଭ ପହଞ୍ଚି ପାରିବ। ତ ଯେମିତି ବିକଶିତ ଭାରତ ଏବଂ ଆଜୀବିକା ମିଶନ ଅଣ୍ଡରରେ ଯେଉଁ ଏଇ ଯେଉଁ ଯୋଜନାଟାକୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ସହଯୋଗରେ ଏ କାର୍ଯ୍ୟକ୍ରମ ଚାଲୁଛି, ଏଥିରେ ସରକାରଙ୍କ ମୂଳ ଅଭିବୃଦ୍ଧି ହେଲା ଗୋଟେ ଗ୍ରାମୀଣ ପରିବାରକୁ ନିଜ ପାଇଁ ନିଜେ ରୋଜଗାର କେମିତି ସେମାନେ କରିବେ, ନିଜ ଜୀବନକୁ କେମିତି ସ୍ୱଚ୍ଛଳତା ସହିତ ସେମାନେ ଅତିବାହିତ କରିବେ, ନିଜ ଗାଁରେ ରହିକି କେମିତି ସେମାନେ ନିଜର ଆର୍ଥିକ ଅଭିବୃଦ୍ଧି କରିବେ, ନିଜ ପରିବାରର ଭରଣ ପୋଷଣ କରିବେ, ସେସବୁ ଜିନିଷକୁ ଆଖି ଆଗରେ ରଖିକି ଏଇ ଯୋଜନାଟାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏଟାକୁ କାର୍ଯ୍ୟକାରୀ କରୁଛନ୍ତି।
1: ଆପଣ ତ ଆମ ସହିତ ଆଲୋଚନା କଲେ ଯେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ବୈଧାନିକ ସଂସ୍କାର ଆଣିକି ସରକାର ଏହି ଯୋଜନାଟି କାର୍ଯ୍ୟକାରୀ କରିଛନ୍ତି, ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ କାର୍ଯ୍ୟକ୍ରମ। ତେବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଠାରୁ ବିକଶିତ ଭାରତ ଜି ରାମଜୀ ଯୋଜନାରେ କ'ଣ ସବୁ ପାର୍ଥକ୍ୟ ରହିଅଛି ଏବଂ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିପାରିଛି, ସେ ବିଷୟରେ କହ।
2: ମୁଁ ଆମର ଯେଉଁ ଆଲୋଚନା ଆରମ୍ଭରୁ ହିଁ କହିଥିଲି ଯେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଗୋଟେ ଭଲ ବିକଶିତ ଯୋଜନା ହେଉଛି ଏଇଟା। ସେ ଯୋଜନାର କିଛି ବହୁତ ଭଲ ଭଲ ଜିନିଷକୁ ସେଇ ଯୋଜନାରୁ ନିଆହେଇଛି, ପ୍ଲସ୍ ଏଇ ଯୋଜନାରେ ବି କିଛି ଭଲ ଜିନିଷ କେନ୍ଦ୍ର ସରକାର ଦେଇଛନ୍ତି। ଯେମିତିକି ପ୍ରଥମ ଜିନିଷ ଥିଲା ଯେ ଆମର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯେ ଆମେ ଗୋଟେ ଗାଁର ଗୋଟେ ଗରିବ ପରିବାରକୁ 100 ଦିନର କାମ ଦେଉ, ତ ଲୋକଙ୍କର ଡିମାଣ୍ଡ ଥିଲା ଯେ ଲୋକଙ୍କୁ ଅଧିକା କାମ ଦରକାର ଅଛି, ତ ଏଇ ଯୋଜନାରେ ଆମେ ତାଙ୍କୁ ଆଉ 25 ଦିନ ଏକ୍ସଟ୍ରା କାମ ଦେଇପାରିବୁ। ମାନେ ବର୍ତ୍ତମାନ ଗୋଟେ ଗାଁରେ ଗୋଟେ ପରିବାର 100 ଦିନ ନାହିଁ, 125 ଦିନର କାମ ସେ ନିଜ ପରିବାର ପାଇଁ ଆଣିପାରିବ। 125 ଦିନରୁ ସରକାରଙ୍କ ସହାୟତାରେ କାର୍ଯ୍ୟ

0: ସମ୍ପାଦନ କରିପାରିବେ, ଏଟା ହଉଛି ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହଉଛି ଯେ ଏ ଯୋଜନାରେ କିଛି ନିର୍ଦ୍ଦିଷ୍ଟ ଟାର୍ଗେଟ ଆମକୁ ଦେଇଛନ୍ତି କେନ୍ଦ୍ର ସରକାର, ତାକୁ ଆଖି ଆଗରେ ରଖିକି ଆମେ ଏ ଯୋଜନା ପାଇଁ ପ୍ଲାନିଂ ଆରମ୍ଭ କରିବୁ, ଯୋଜନାକୁ କାର୍ଯ୍ୟକାରୀ କେମିତି କରାହବ ସେ ବିଷୟରେ କରିବୁ। ଯେମିତିକି ପ୍ରଥମ ଜିନିଷ ହଉଛି ଆମକୁ ଜଳ ସୁରକ୍ଷା ପାଇଁ ଆମକୁ ଯୋଜନା ଆରମ୍ଭ କରିବାକୁ ପଡ଼ିବ। ଯେ କଳାହାଣ୍ଡି ଭଳିଆ ଗୋଟେ ଜିଲ୍ଲାରେ ଯେଉଁଠିକି ଆପଣ ଦେଖିବେ କିଛି ଜାଗା ଅଛି ଯେଉଁଠିକି ଜଳର ଆଧିକତ୍ୟ ଅଛି, କିଛି ଜାଗା ଅଛି ଦେଖିବେ ଯେଉଁଠିକି ଜଳ ପାଇଁ ଲୋକ ହଇରାଣ ହେଉଛନ୍ତି। ଇଭେନ୍ ଏମିତି ବି କିଛି ଜାଗା ପାହାଡ଼ିଆ ଜାଗା ଅଛି ଯେଉଁଠି ଜଳ ଅଛି କିନ୍ତୁ ସେ ପାଣିକୁ ଲୋକ ବ୍ୟବହାର କରିପାରୁନାହାନ୍ତି। ତ ମୂଳ କାର୍ଯ୍ୟ ଆମ ପାଇଁ ହବ ଯେ ପ୍ରଥମେ ଆମେ ଲୋକଙ୍କ ପାଖକୁ ଯିବୁ, ଲୋକଙ୍କ ଆବଶ୍ୟକତା କ'ଣ ଅଛି, ସେ ଜଳକୁ କେମିତି ସେମାନେ ପ୍ରପର୍ଲି ବ୍ୟବହାର କରିପାରିବେ, ଠିକ୍ ସେ ୟୁଜ୍ କରିପାରିବେ ନିଜ ଦୈନନ୍ଦିନ ଜୀବନରେ, ସେଟା ନିଜ ଘର କାମ ପାଇଁ ହଉ, ନିଜ କୃଷି ପାଇଁ ହଉ, କିମ୍ବା ପାନୀୟ ବ୍ୟବସ୍ଥା ପାଇଁ ହଉ, କିମ୍ବା ଅନ୍ୟ ଯେକୌଣସି କାମ ପାଇଁ ହଉ। ତ ପ୍ରଥମ ଜିଲ୍ଲାର ମୂଳ ଲକ୍ଷ୍ୟ ରହିବ ଯେ ସମସ୍ତଙ୍କୁ କେମିତି ସେମାନେ ଜଳ ସମ୍ବନ୍ଧିତ ଜିନିଷ ଉପରେ କାମ କରିପାରିବେ ସେଟା ରହିବ। ଦେନ୍ ଦ୍ୱିତୀୟ ଜିନିଷ ହଉଛି ସରକାର ଆମକୁ ଦେଇଛନ୍ତି ଯେ ଗାଁରେ ମୌଳିକ ଭିତ୍ତି ପୃଷ୍ଠଭୂମିର ସ୍ଥାପନା କରିବା। ଭିତ୍ତିଭୂମିର ସ୍ଥାପନା ମାନେ କ'ଣ, ଯେଉଁଥିରେ କି ଆମର ମୂଳ ଜିନିଷ ଅଛି ଯେ ଲୋକଙ୍କୁ ସୁରକ୍ଷା ଆମେ ଦବୁ, ଯେ କିଛି ଏମିତି କାର୍ଯ୍ୟକ୍ରମ ଆମେ ଲୋକଙ୍କ ପାଇଁ କରିବୁ, ଆଉ ଏମିତି କିଛି ଏସେଟ୍ ତିଆରି କରିବୁ ଯେଉଁଟାକି ଲୋକମାନେ ନିଜ ଗାଁରେ ବ୍ୟବହାର କରିପାରିବେ। ଯେମିତିକି ଗୋଟେ ଭଲ ଅଙ୍ଗନୱାଡ଼ି ଗୃହ ହେଲା, କିମ୍ବା ଗୋଟେ ଭଲ କ୍ଲାସରୁମ୍ଟେ ତିଆରି କରିପାରିବୁ, କିମ୍ବା କିଛି ଯଦି ଆପଣଙ୍କ ପ୍ରାଥମିକ ଚିକିତ୍ସାଳୟ ଅଛି ଯେଉଁଟାକି ଭାଙ୍ଗି ରୁଜି ଯାଇଛି ତାର ପୁନରୁତ୍ଥାନ କରିପାରିବୁ, ତାକୁ ଆଉଥରେ ତିଆରି କରିପାରିବୁ। ସେମିତି ଆପଣଙ୍କର ଭେଟନାରୀ ଅଫିସ୍ ଅଛି ତାକୁ ତାର ରିନୋଭେସନ୍ ଆଣ୍ଡ ରିପେୟାର ମେଣ୍ଟେନାନ୍ସ କାମ କରିପାରିବୁ। ଏସବୁ ଜିନିଷ ଭିତ୍ତିଭୂମିକୁ ଉପସ୍ଥାପନା କରିବା ପାଇଁ କୁହାହେଇଛି। ତୃତୀୟ ଜିନିଷ ଆମମାନଙ୍କୁ ଟାର୍ଗେଟ୍ ଦିଆହେଇଛି ଯେ ଲୋକଙ୍କର ଜୀବନ ଜୀବିକାକୁ କେମିତି ଆଉ ଟିକେ ଅଧିକା ପ୍ରୋତ୍ସାହନ କରାଇପାରିବ, ସେମାନଙ୍କୁ କେମିତି ଅଧିକା ଲାଭବାନ ଆମେ କରିପାରିବୁ, ବ୍ୟକ୍ତିବିଶେଷକୁ ନେଇକି ତାଙ୍କ ନିଜ ଚାହିଦାକୁ ନେଇକି ତାଙ୍କ ଘରର ଆବଶ୍ୟକତାକୁ ନେଇକି ଆମେ ଯେମିତି ନିଜର ପ୍ଲାନ୍ ତିଆରି କରିବୁ ଯେ ଗୋଟେ ଘର କେମିତି 125 ଦିନ କାମ କରିବ, ତାର ଆବଶ୍ୟକତା ଥିବା ଜିନିଷ, ତାର ନିଜର ଖାଦ୍ୟ ପାଇଁ ସେ ତାକୁ କ'ଣ ଦରକାର ପଡ଼ୁଛି, କୃଷିଭିତ୍ତିକ ଆବଶ୍ୟକତା ଯଦି କିଛି ଅଛି ସେ ସେଟାକୁ ଆମେ ତାକୁ ଦେଇପାରିବୁ, ନହେଲେ ସେ ଯଦି ପଶୁପାଳନ କରିବା ପାଇଁ ଚାହୁଁଛନ୍ତି ସେ ଲାଇଟ୍ରେ ବି ଆମେ ତାଙ୍କୁ ସାହାଯ୍ୟ ପ୍ରଦାନ କରିପାରିବୁ। ତ ଏଇଟା ହେଉଛି ତୃତୀୟ ଜିନିଷ। ଚତୁର୍ଥ ହେଉଛି ଯେଉଁ ଆପଣଙ୍କର ପ୍ରାକୃତିକ ବିପର୍ଯ୍ୟୟ, ତାକୁ କେମିତି ଆମେ ଗାଁ ଗହଳିରେ ଲୋକଙ୍କର ସହାୟତାରେ ତାକୁ ଆମେ ସାମ୍ନା କରିପାରିବୁ, ସେ ରିଗାର୍ଡିଂ ବି ଏଇ ସ୍କିମ୍ରେ ଆମମାନଙ୍କୁ କୁହାହେଇଛି।
1: ତ ଆପଣ ତ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ, ତେବେ ମ୍ୟାଡ଼ାମ ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମୀଣ ମୌଳିକ ଭିତ୍ତିଭୂମି ନିର୍ମାଣ ଦ୍ୱାରା ଆୟ ବୃଦ୍ଧି ପାଇବ, ସ୍ଥାୟୀ ବିକାଶ ସୁନିଶ୍ଚିତ ହେବ, ଏହା ହେଉଛି ସରକାରଙ୍କର ଅନ୍ୟତମ ଲକ୍ଷ୍ୟ, ତେବେ ଯୋଜନାଟି କେତେ ଦୂର ସଫଳ ହେବ ବୋଲି ଆପଣ ଆଶା କରୁଛନ୍ତି?
0: ଯେତେବେଳେ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ଆରମ୍ଭ ହୋଇଥିଲା ସେତେବେଳେ ଲୋକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନଟା ଥିଲା ଯେ ଯୋଜନାଟା କେତେ ଦୂର କାର୍ଯ୍ୟକାରୀ ହେବ, କାହିଁକିନା ଆମେ ନିଜେ ଜାଣିନଥିଲୁ ଯେ ଗାଁର ଲୋକ ଗାଁ ପାଇଁ କ'ଣ ଜାଣିଛନ୍ତି କି ନ ଜାଣିଛନ୍ତି। ତ ସେଇ ସ୍କିମ୍ରୁ ହିଁ ଏ ସ୍କିମ୍ଟାକୁ ଆଉଥରେ ଡେଭଲପ୍ କରାହେଇଛି। ତ ବର୍ତ୍ତମାନ ଲୋକଙ୍କ ମନରେ ଧାରଣା ଅଛି ଯେ ତାଙ୍କ ଗାଁ ପାଇଁ କ'ଣ ଦରକାର ଅଛି, କ'ଣ ଦରକାର ନାହିଁ, ଆଉ ଯାହା ଦରକାର ଅଛି ସେଟାକୁ ସେ କେମିତି କରିବେ। ତ ଏଇ ଯେଉଁ ଯୋଜନାଟା ଷ୍ଟାର୍ଟ ହେଇଛି ବିକଶିତ ଭାରତ ଜି ରାମ ଜି ଯୋଜନା, ଏଥିରେ ଲୋକଙ୍କର ସମ୍ପୂର୍ଣ୍ଣ ମତାମତ ନେଇକି ଆମେ ନିଜର ଯେଉଁ କାର୍ଯ୍ୟ ଖସଡ଼ାଟାକୁ ତିଆରି କରିବୁ। ତା ସହିତ ସବୁଠୁ ବଡ଼ ଜିନିଷ ହେଉଛି ଯେଉଁ ଭିତ୍ତିଭୂମିର ସ୍ଥାୟିତ୍ୱ କିମ୍ବା ଭିତ୍ତିଭୂମିର ଆବଶ୍ୟକତା, ଏ ଦୁଇଟା ଜିନିଷ ଆମେ ମନରେଗାରେ ଲୋକଙ୍କ ପାଖକୁ ପହଞ୍ଚାଇବାରେ ଟିକେ ଅସୁବିଧା ହେଉଥିଲା, କାହିଁକିନା ସେଇଟା ଗୋଟେ ସ୍କିମ୍ ଥିଲା ଯେଉଁଟାକି ଆମେ ନର୍ମାଲି ଗୋଟେ ଗ୍ରାମସଭାରେ ଆପ୍ରୁଭାଲ୍ କରିକି କାମଟାକୁ ଷ୍ଟାର୍ଟ କରୁଥିଲୁ। ଏମିତି ବହୁତ ଗୁଡ଼ିଏ ପ୍ରକଳ୍ପ ତିଆରି ହେଉଥିଲା ଯେଉଁଟାକି ଅଧା ରହିଯାଉଥିଲା କିମ୍ବା ହେଲା ପରେ ସେଟାର ସକ୍ସେସ୍ ରେଟ୍ ଲୋକଙ୍କ ପାଖକୁ ପହଞ୍ଚି ପାରୁନଥିଲା। ବଟ୍ ଏଇ ଯେଉଁ ସ୍କିମ୍ଟା ଷ୍ଟାର୍ଟ ହେଇଛି ଏଇଟା କମ୍ପ୍ଲିଟଲି ଟେକ୍ନିକାଲ୍ ବେସ୍ଡ ସ୍କିମ୍ ଗୋଟେ, ଯେଉଁଥିରେ କି ଆପଣଙ୍କର GIS ସମ୍ବନ୍ଧୀୟ ଯେଉଁ ପ୍ରଣାଳୀ ଅଛି ସେ ପ୍ରଣାଳୀର ସହାୟତାରେ ଆମେ ଯେକୌଣସି ଜାଗାରେ ପ୍ରୋଜେକ୍ଟକୁ ଆଇଡେଣ୍ଟିଫାଏ କରିପାରିବୁ ଯେ ପାହାଡ଼ ଯଦି ଅଛି ସେଠି କେଉଁ ପ୍ରକାର ପ୍ରକଳ୍ପ କରାହବ, ଯଦି ଆପଣଙ୍କର ପ୍ଲେନ୍ ଜାଗା ଅଛି ସେଠି କେଉଁ କେଉଁ ପ୍ରକାର ପ୍ରକଳ୍ପ କରାହବ, ଇଭେନ୍ ଆପଣଙ୍କର ପୂର୍ବରୁ କେଉଁ ପ୍ରକଳ୍ପ ସେ ଜାଗାରେ ଅଛି ତାକୁ କେମିତି ଆମେ ଏଥିରେ ନେଇକି ରିନୋଭେଟ୍ କରିପାରିବୁ, କିମ୍ବା ସେ ପ୍ରୋଜେକ୍ଟରେ କ'ଣ ଭୁଲ ରହିଗଲା ଆମେ ତାକୁ ମଧ୍ୟ ଇଭାଲୁଏଟ୍ କରିପାରିବୁ। ତ ଏସବୁ ଜିନିଷ ଯଦି ଆମେ ଦେଖିବା ତ ଗୋଟେ ଦୀର୍ଘ ସ୍ଥାୟୀ ଯୋଜନାକୁ ଆମକୁ କରିବାର ସୁଯୋଗ ଆମ ପାଖକୁ ମିଳୁଛି। ଆଉ ଯେହେତୁ ସବୁଠୁ ବଡ଼ କଥା ହେଉଛି ଏଇଟା କମ୍ପ୍ଲିଟଲି ଟେକ୍ନିକାଲ୍ ବେସ୍ ସ୍କିମ୍, ଯେଉଁଦ୍ୱାରା କି ଲୋକଙ୍କର ନିହାତି ଆବଶ୍ୟକତା ଯେଉଁଟା ଅଛି ଆମେ ସେ ଜାଗାକୁ କରିପାରିବା। ଯେମିତି ଗୋଟେ ଏକ୍ସାମ୍ପଲ୍ ମୁଁ ଆପଣଙ୍କୁ ଦେବି, ଯଦି ଗୋଟେ ପାହାଡ଼ ଅଛି ପାହାଡ଼ରୁ ଯେଉଁ ପାଣି ବହିକି ପଳଉଛି ସେ ପାହାଡ଼ ତା ତଳେ ଯଦି ଆମେ ପାଣି ଅଟକେଇ ପାରିବା ତାହେଲେ ସେ ଏରିଆରେ ୱାଟର୍ ରିଜୁଭିନେଟ୍ ହେଇପାରିବ। ତ ବହୁତ ଗୁଡ଼େ ଜାଗାରେ ଆମେ ଏମିତି ପୋଖରୀ ତିଆରି କରିଥିଲୁ ଯେ ପ୍ରପର୍ଲି ତା ଜାଗାରେ ବି ସେ ମାନେ ତିଆରି ହେବା ନଥିଲା, ଯେହେତୁ ଲୋକ କହିଲେ ଆମକୁ ଏ ଜାଗାରେ ପୋଖରୀ ଦରକାର ଅଛି ଆମେ ପୋଖରୀ କରିଦେଉ, କିଛି ବର୍ଷ ପରେ ସେଥିରେ ପାଣି ରହିଲାନି, ଲୋକ ହଇରାଣ ହେଲେ। ବର୍ତ୍ତମାନ ଏସବୁ ଜିନିଷ ଯେଉଁଟା ଅଛି ଆମକୁ ଆଉ ସମ୍ମୁଖୀନ ହେବାକୁ ପଡ଼ିବନି, ଆମେ ଅଲରେଡି ଜାଣିପାରିବା GIS ବେସ୍ ପ୍ଲାନ୍ରେ ଆପଣଙ୍କର

0: ଟେକ୍ନୋଲୋଜି ଅଛି ସାଟେଲାଇଟ୍ ପ୍ଲାନିଂ ମାଧ୍ୟମରେ, ଯେ ସେ ଜାଗାରେ ସେ ପ୍ରୋଜେକ୍ଟ କରିବାର ଆବଶ୍ୟକତା ଅଛି କି ନାହିଁ, ଯଦି ଅଛି ସେ ପ୍ରୋଜେକ୍ଟକୁ ଦୀର୍ଘସ୍ଥାୟୀ ରହିବ କି ନାହିଁ, ଏସବୁ ବିଷୟରେ ଆମେ ଧାରଣା ନେଇପାରିବା।
1: ନିଶ୍ଚିତ ଭାବେ ଏହି ଯୋଜନା ଗୋଟିଏ ଗ୍ରାମ କେନ୍ଦ୍ରିକ ଯୋଜନା। ତେବେ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା କାହା ମାଧ୍ୟମରେ କରାଯିବ? ଏହି ଯୋଜନାରେ କ'ଣ ସବୁ ବ୍ୟବସ୍ଥା କରାଯାଇଅଛି?
0: ଯେମିତି ମୁଁ ଟିକେ ପୂର୍ବରୁ କହୁଥିଲି ସାର୍, ଯେ ଆମେ ଯେତେବେଳେ ଆମେ ଗୋଟେ ଯୋଜନା କରୁଛୁ, ତ ଆମେ ଖାଲି ଏଥିପାଇଁ ଯୋଜନା କରୁଛୁ ଯେ ଲୋକଙ୍କ ମତାମତ ନେଉଛୁ ଆଉ ସେଠି କାମ ଆମେ ଷ୍ଟାର୍ଟ କରିଦେଉଛୁ, କିନ୍ତୁ ଯେତେବେଳେ କାମ ଷ୍ଟାର୍ଟ କରୁଛୁ ଆମେ ଧୀରେ ଧୀରେ ଅସୁବିଧାର ସମ୍ମୁଖୀନ ହେଉଛୁ, ଜାଣିପାରୁଛୁ ଯେ ସେ ଯୋଜନା ସେଠି କରିବା କଥା କି ଥିଲା କି ନଥିଲା, କ'ଣ ପ୍ରୋବ୍ଲେମ୍ ହେଉଛି, ଯେମାନେ ଇମ୍ପ୍ଲିମେଣ୍ଟ କରୁଛନ୍ତି ସେ ଜିନିଷକୁ ଜାଣିପାରୁଛନ୍ତି। ତ ଏଇ ଯେଉଁ ଜିନିଷଟା ଆମ ପାଖକୁ ଆସିଛି ବିକଶିତ ଭାରତ ଜି ରାମଜୀ, ସେଥିରେ ସବୁଠୁ ମୂଳ ଜିନିଷ ହେଉଛି ଯେମିତି କହିଲି ସାଟେଲାଇଟ୍ ବେସ୍ ପ୍ଲାନିଂ ହବ ଆପଣମାନଙ୍କର, ତାଠୁ ବହୁତ ବଡ଼ ଜିନିଷ ହେଉଛି ଯେ ଏହାର ଯେତିକି ପ୍ରୋଜେକ୍ଟ ଆମେ ନେଉଛୁ ତାକୁ ନିଜେ ପିଏମ୍ ମନିଟର କରିବେ, କାହିଁକିନା ଆମର ପ୍ରୋଜେକ୍ଟର ଇଚ୍ ଆଣ୍ଡ ଏଭ୍ରି ଡିଟେଲ ପିଏମ୍ ଗତିଶକ୍ତିରେ ଯୋଡ଼ି ହେବ। ତ ପିଏମ୍ ଗତିଶକ୍ତିରେ ଯେତେବେଳେ ପ୍ରୋଜେକ୍ଟଟା ଯୋଡ଼ି ହେଉଛି, ତାହେଲେ ଆପଣମାନେ ଜାଣିଥିବେ ସେଟାର ରିଭ୍ୟୁ, ତାର ମନିଟରିଂ କେଉଁ ଆସ୍ପେକ୍ଟ ସାର୍ କେଉଁ ଲେବଲ୍ରେ କରାହେଉଛି, ଆଣ୍ଡ ସେ କାମ ଯୋଜନାକୁ ସଫଳ କରିବା ପାଇଁ କେତିକି ମେହନତ ବି ମିଳୁଛି ଆଣ୍ଡ ସପୋର୍ଟ ବି ମିଳୁଛି। ତ ଏଇଟା ନିଜେ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନିଜର ତତ୍ତ୍ୱାବଧାନରେ ହିଁ ଏ ଯୋଜନାଟାକୁ ତିଆରି କରିଛନ୍ତି, ଆଉ ତାକୁ ଆଗକୁ ନେବା ପାଇଁ ଯାହା ସାହାଯ୍ୟ ଦରକାର ପଡ଼ୁଛି ସେଥିପାଇଁ ଆମକୁ ଦିଆ ବି ହେଇଛି ସେଭଳିଆ ଟେକ୍ନିକାଲ ସପୋର୍ଟ। ଆମେ ସାଟେଲାଇଟ୍ ବେସ୍ ପ୍ଲାନ୍ କରୁଛୁ, ଡିଜିଟାଲ ପ୍ଲାଟଫର୍ମ ଆମର ଅଛି, ଯେମିତିକି ଆମେ ଲୋକଙ୍କ ସହିତ ସାଇଟ୍ରେ ଯାଇକି ଆମର ଭୁବନ ଆପ୍ ଅଛି ସେଠି ଆମେ ଇଭାଲୁଏଟ୍ କରିପାରୁଛୁ ଯେ ପ୍ରୋଜେକ୍ଟ କ'ଣ ଅଛି କ'ଣ ନାହିଁ, ଏସବୁ ଯାକ ଜିନିଷ ଦେଖିକି ଆମେ ପ୍ରପର୍ଲି ପ୍ଲାନ୍ କରୁ। ତ ଏ ଯୋଜନାର ଦୀର୍ଘସ୍ଥାୟୀ ହେବାଟା ଆଣ୍ଡ ତାର କାର୍ଯ୍ୟକାରୀ ଉପରେ ଅଧିକା ପ୍ରଭାବ ପଡ଼ିବ କଳାହାଣ୍ଡିର ଉନ୍ନତି ପାଇଁ।
1: ତ ଏଇ ଯୋଜନାରେ ଗୋଟେ ବିଷୟ ଅଛି ଯାହାକି ଜାତୀୟ ଡିଜିଟାଲ ପ୍ଲାଟଫର୍ମ। ତ ଏ ଜାତୀୟ ଡିଜିଟାଲ ପ୍ଲାଟଫର୍ମ କହିଲେ ଆମେ କ'ଣ ବୁଝିବା, ସେ ବିଷୟରେ ଟିକେ କହନ୍ତୁ।
0: ଜାତୀୟ ଡିଜିଟାଲ ଟ୍ରାକିଂ ସିଷ୍ଟମ, ଏଇଟା ହେଉଛି ଆମେ ଯେତେବେଳେ ତିଆରି କରୁଛୁ ପ୍ରୋଜେକ୍ଟକୁ, ୟୁକ୍ତ ଧାରା ବୋଲି ଗୋଟେ ପୋର୍ଟାଲ ଅଛି ଯେଉଁଥିରେ କି ଆମେ ପ୍ରୋଜେକ୍ଟକୁ ତିଆରି କରୁଛୁ, ତ ଯେତେବେଳେ ୟୁକ୍ତ ଧାରାରେ ୱାନ୍ସ ଆମେ ପ୍ରୋଜେକ୍ଟଟାକୁ ମାର୍କ କଲୁ କିମ୍ବା ପ୍ରୋଜେକ୍ଟକୁ ପ୍ଲେସ୍ କଲୁ, ସେଟା ଅଟୋମେଟିକାଲି ପ୍ରୋଜେକ୍ଟ ଯେଉଁ ପିଏମ୍ ଗତିଶକ୍ତି ସହିତ ଯୋଡ଼ା ହେଇଯିବ, ଆଉ ଯୋଡ଼ା ହେଲେ ତାର ଅନଲାଇନ୍ ପ୍ରୋଗ୍ରେସ୍, ତାର ଅନଲାଇନ୍ କେଉଁ କେଉଁ ଶ୍ରେଣୀରେ ପହଞ୍ଚିଲା ସେଟା ସରିଲା କି ନାହିଁ, ସେ ଜିନିଷକୁ ଗୋଟେ ଲୋକ ନିଜର ସିଷ୍ଟମରେ ନିଜ ମୋବାଇଲରେ ବସିକି ତାକୁ ମନିଟର କରିପାରିବ, ତାର ପ୍ରୋଗ୍ରେସ୍ କ'ଣ ଅଛି, ଆଉ ପ୍ରୋଗ୍ରେସ୍ ସରିସାରିଲା ପରେ ମଧ୍ୟ ଆପଣ ସେ ପ୍ରୋଜେକ୍ଟକୁ ଦେଖିପାରିବେ ଯେ ଗୋଟେ ବର୍ଷେ ତଳେ ଆମେ କେଉଁ ଜାଗାରେ ଗୋଟେ ଚେକ୍ଡ୍ୟାମ୍ଟେ କରିଥିଲୁ କି ବର୍ଷେ ତଳେ ଆମେ କେଉଁଠୁ ଗୋଟେ ପ୍ଲାଣ୍ଟେସନ୍ ଆକ୍ଟିଭିଟି ଗୋଟେ କରିଥିଲୁ, ତ ବର୍ତ୍ତମାନ ସେଟା କେମିତି ଅଛି, ତାର ସ୍ଥିତି କ'ଣ ଅଛି, କିମ୍ବା ସେଟା ହେଲା ପରେ ପାଖଆଖ ଜାଗାରେ କ'ଣ ଚେଞ୍ଜେସ୍ ହେଇଛି, ସେଟାକୁ ମଧ୍ୟ ଯେକୌଣସି ଗୋଟେ କମନ୍ ସିଟିଜେନ୍ ତାକୁ ମନିଟର କରିପାରିବ। ଆଉ ସବୁଠୁ ବଡ଼ କଥା ହେଉଛି ଏଟାକୁ ନିଜେ ସ୍ୱୟଂ ଅନରେବୁଲ ପ୍ରଧାନମନ୍ତ୍ରୀ ତାକୁ ମନିଟର କରୁଛନ୍ତି।
1: ତେବେ ଏହି ଯୋଜନା ନିଶ୍ଚିତ ଭାବେ ଗୋଟିଏ ସ୍ୱାଗତଯୋଗ୍ୟ ଯୋଜନା। ତ ଯୋଜନାରେ ଜାତୀୟ ଆବଶ୍ୟକତାକୁ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରାଯାଇଛି, ତେବେ ଏହା କିପରି କାର୍ଯ୍ୟକାରୀ ହେଉଅଛି ସେ ବିଷୟରେ ଦୀପଦ କହନ୍ତୁ।
0: ଏହି ଯୋଜନା ଆପଣଙ୍କର ଯେକୌଣସି ଗ୍ରାମୀଣ ଉନ୍ନତିକରଣ ଯୋଜନା ସହିତ ହିଁ ସେଭଳିଆ ହିଁ ଆମେ ଆର ଯୋଜନାଟାକୁ ଆରମ୍ଭ କରୁଛୁ। ପ୍ରଥମ ଜିନିଷ ହେଉଛି ଆମେ ଲୋକଙ୍କ ସହିତ ଗାଁକୁ ଯାଇକି ଲୋକଙ୍କ ସହିତ ଆଲୋଚନା କରୁଛୁ, ଆମର PRI ଟୁଲ୍ସ ଅଛି ଯେଉଁଟାକି ଆମେ କହୁଛୁ ଯେ ଇଣ୍ଟେନ୍ସିଭ ପ୍ଲାନିଂ ପ୍ରୋସେସ, ତ ତା ଦ୍ୱାରା ଆମେ ଯୋଜନାକୁ ଆଗ ଲୋକଙ୍କ ପାଖକୁ ପହଞ୍ଚାଉଛୁ, ଯୋଜନାର ଆଭିମୁଖ୍ୟ କ'ଣ ଅଛି ଲୋକଙ୍କ ସହିତ ଆଲୋଚନା କରୁଛୁ ଗାଁକୁ ଗାଁ ଯାଇକି, ଆମ ବ୍ଲକ ଲେବଲରେ ଷ୍ଟାଫ୍ ଅଛନ୍ତି ସେଥିପାଇଁ BDO'ଙ୍କ ସହଯୋଗ ରହୁଛି, ତ ସେସବୁ ଯୋଜନା ଆମେ ପ୍ରଥମେ ଯାଇକି ଗାଁରେ ଲୋକଙ୍କ ସହିତ ଆଲୋଚନା କରୁଛୁ, ଗାଁରେ ଲୋକଙ୍କ ସହିତ ଗାଁଟାକୁ ବୁଲିକି ଦେଖୁଛୁ ଯେ କ'ଣ କ'ଣ କାମ ଅଛି କିମ୍ବା କ'ଣ କ'ଣ କାମ ହେଇପାରିବ। ସେଟା ହେଲା ପରେ ସବୁଠୁ ମୂଳ ଜିନିଷ ହେଉଛି ଗ୍ରାମସଭାର ଅନୁମତି, ତ ସେସବୁ ଜିନିଷ ସରିଲା ପରେ ଗ୍ରାମସଭାରେ ଗାଁର ଲୋକମାନଙ୍କ ସହିତ ବସିକି ସେଟାକୁ ଆଲୋଚନା କରାହେଉଛି, ପ୍ରୋଜେକ୍ଟଟାକୁ ସେଠି ପ୍ଲେସ୍ କରାହେଉଛି, ସେଠି ଅନୁମତି ଅଣାହେଉଛି, ସେଟା ଅଣା ହେଲା ପରେ ଆମେ ସେ ଗ୍ରାମସଭାର ପ୍ରୋସିଡିଂ ସହିତ ହିଁ ଆମର ଯେଉଁ କହିଲି ଯେ ଡିଜିଟାଲ ପ୍ଲାନିଂ ଆମେ ଯେଉଁ ଷ୍ଟାର୍ଟ କରୁଛୁ ଯୁକ୍ତଧାରା ପ୍ଲାନିଂରେ, ସେଟାକୁ ପ୍ଲେସ୍ କରାହେଉଛି, ଦେଖାହେଉଛି ଯେ ସେ ପ୍ରୋଜେକ୍ଟର ଭ୍ୟାଲିଡ଼ିଟି କ'ଣ ଅଛି, ସେଟା ମେବି ସେ ଜାଗାରେ ତିଆରି ହେଇପାରିବ କି ନ ହେଇପାରିବ, ସେ ଜିନିଷର ଧାରଣା ଆମକୁ ସେଠୁ ମିଳୁଛି। ତାପରେ ଆମେ ପ୍ରୋଜେକ୍ଟକୁ ଯୁକ୍ତଧାରାରେ ଆପ୍ରୁଭାଲ କଲାପରେ ଆପଣଙ୍କର ପଞ୍ଚାୟତ ସମିତିରେ ସେ ଜିନିଷଟାକୁ ଆପ୍ରୁଭାଲ କରାହେଉଛି, ପଞ୍ଚାୟତ ସମିତି ପରେ ଆସୁଛି ସେଟା ଜିଲ୍ଲା ପରିଷଦକୁ ଆପ୍ରୁଭାଲ, ଜିଲ୍ଲା ପରିଷଦରେ ଆପ୍ରୁଭାଲ ହେଲା ପରେ କଲେକ୍ଟର ସାର୍ଙ୍କ ଆପ୍ରୁଭାଲ ନିଆ ହେଉଛି, ଆଉ ତାପରେ ପ୍ରୋଜେକ୍ଟକୁ ଆମେ ନର୍ମାଲି ଯେମିତି ଆମେ କାମ ଷ୍ଟାର୍ଟ କରୁଥିଲୁ ମନରେଗାରେ, ଲୋକଙ୍କ ଡିମାଣ୍ଡ ଅଣାହେଉଥିଲା, ଡିମାଣ୍ଡ ପରେ ଲୋକଙ୍କର ନାଁରେ ମଷ୍ଟ୍ରୋଲ ବାହାରୁଥିଲା, ମଷ୍ଟ୍ରୋଲ ପରେ କାର୍ଯ୍ୟ ପ୍ରୋଜେକ୍ଟଟାକୁ ଆମେ ଷ୍ଟାର୍ଟ, ତ ଏଇଟା ସେଇ ପ୍ରକ୍ରିୟାରେ ହିଁ ଆମେ କାମଟାକୁ ଷ୍ଟାର୍ଟ କରୁଛୁ, ଯେମିତି ପୂର୍ବେ ମନରେଗା ଯୋଜନାରେ କାମକୁ ଆମେ ଷ୍ଟାର୍ଟ କରୁଛୁ।
1: ତ ମ୍ୟାଡ଼ାମ ବେରୋଜଗାରୀ ଭତ୍ତା କଥା ଯେତେବେଳେ ଆମ ମନରେ ପ୍ରଶ୍ନ ଉଠେ ତାର ସମାଧାନର ସୂତ୍ର ଏହି ଯୋଜନାରେ ସ୍ଥାନିତ ହୋଇଥିବ। ତେବେ ଆମ ଶ୍ରମିକ କେମିତି ସୁବିଧା

0: ପାଉଛନ୍ତି ସେ ବିଷୟରେ ଦୀପଦ କହନ୍ତୁ।
1: ଦେଖନ୍ତୁ, ବେରୋଜଗାରୀ ଭତ୍ତା ଗୋଟେ ବହୁତ ଆବଶ୍ୟକତା ରହିଛି ଏ ଜିନିଷର। ଲୋକମାନେ କାମ ମାଗିବେ ଏଣ୍ଡ ଲୋକଙ୍କୁ ଆମେ କାମ ଦେବୁ, ସେ ଯେବେ କାମ ମାଗିବେ ଆମେ ଇମିଡ଼ିଏଟଲି ୱିଥିନ୍ 15 ଡେଜ୍ ମାନେ 15 ଦିନ ଭିତରେ ଆମେ ତାଙ୍କୁ କାମ ପ୍ରଦାନ କରିବୁ। ସେ ବି ସେ ଚାହୁଁଥିବା କାମ, ଯଦି ସେ ଚାହୁଁଥିବା କାମ ନାହିଁ ତାହେଲେ ଅନ୍ୟ ଯେକୌଣସି ବି କାମରେ ଆମେ ତାଙ୍କୁ କାମ ପ୍ରଦାନ କରିବୁ ଏଣ୍ଡ ତାଙ୍କ ନାଁରେ ମୋଷ୍ଟ୍ରୋଲ ବାହାରିବ, ସେମାନେ ଆସିକି କାମ କରିବେ, NMMSରେ ତାଙ୍କର ହାଜିରା ନିଆ ହବ, ତାକୁ ସେ ଅନୁସାରେ 7 ଦିନ ପରେ ତାଙ୍କର ପାରିଶ୍ରମିକ ଆମେ ପ୍ରଦାନ କରିବୁ। କିନ୍ତୁ କିଛି ଜାଗାରେ ୟାର ଯଦି ବ୍ୟତିକ୍ରମ ଦେଖାଯାଉଛି ତ ଯେଉଁ ଶ୍ରମିକ ଆମର ଅଛନ୍ତି ସେମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଖେ କାମ ମିଳୁନି, ଲୋକ କଷ୍ଟ ପାଉଛନ୍ତି। ତ ଏଇ ଜିନିଷର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଗୋଟେ ଆରମ୍ଭ କରିଛନ୍ତି ଯେ ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ, ଯଦି କୌଣସି ଲୋକ କାମ ଡିମାଣ୍ଡ କରିବାର 15 ଦିନ ଭିତରେ ଆମେ ତାଙ୍କୁ ଭତ୍ତା ପ୍ରଦାନ କରିପାରିବୁ ନାହିଁ।
0: ତେବେ ଏହି ଯୋଜନା ଆମ ଜିଲ୍ଲା କଳାହାଣ୍ଡିରେ ମଧ୍ୟ କାର୍ଯ୍ୟକାରୀ ହେଉଅଛି, ଯୋଜନାରେ ହିତାଧିକାରୀ କେମିତି ସୁବିଧା ସୁଯୋଗ ପାଉଛନ୍ତି?
1: ଏ ଯୋଜନା ଆମ ଜିଲ୍ଲାରେ July 2 ଆଜ୍ଞା କାର୍ଯ୍ୟକାରୀ ହେବାର ଷ୍ଟାର୍ଟ ହେଇଛି। ତ ବର୍ତ୍ତମାନ ସୁଦ୍ଧା 2 ମାସ ଭିତରେ ଆମେ 3 ଲକ୍ଷ ଶ୍ରମ ଦିବସ ତିଆରି କରିସାରିଛୁ। ତ ଲୋକଙ୍କର ଏଇ ଯୋଜନା ପ୍ରତି ଉତ୍ସାହ ବି ଅଛି, ଲୋକ କାମ କରିବା ପାଇଁ ଆସୁଛନ୍ତି ମଧ୍ୟ। ତା ଛଡ଼ା ବି ଆମେ ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରୁଛୁ ବିଭିନ୍ନ ICI ଆକ୍ଟିଭିଟି ମାଧ୍ୟମରେ, ଲୋକଙ୍କୁ ଆୱେର୍ନେସ୍ କରାଇବା ପାଇଁ, ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଯେ ଏ ଯୋଜନାରେ କ'ଣ କ'ଣ ଜିନିଷ ରହିଛି, କେଉଁ କେଉଁ ଜିନିଷରେ ସେମାନେ ଲାଭବାନ ପାଇପାରିବେ, ଆଉ ଚେଷ୍ଟା କରୁଛୁ ତାଙ୍କୁ ତାଙ୍କ ସୁବିଧା ଟାଇମ୍ରେ ଆମେ କାମ ଦେଇପାରିବୁ। ଯେମିତିକି କିଛି ଲୋକଙ୍କର କମ୍ପ୍ଲେନ୍ ମାନେ ଥିଲା, ଲୋକଙ୍କର ଆମେ ଚାଷ କାମ କରୁଛୁ ତା ସହିତ ଏ କାମ କରିପାରୁ, ତ ସେଇ ଜିନିଷର ସୁବିଧା ମଧ୍ୟ ଏ ସ୍କିମ୍ ଆମକୁ ପ୍ରଦାନ କରିଛି ଯେ ଆମେ ଗୋଟେ ଫାଇନାନ୍ସିଆଲ ଇୟର୍ର 60 ଦିନର କାମ ଆମେ ବନ୍ଦ କରିପାରିବୁ। 60 ଦିନ ସେ ଜାଗାରେ ସେମାନଙ୍କୁ କାମ ନ ଦେଇକି ସେମାନେ ନିଜର କୃଷିଭିତ୍ତିକ କାର୍ଯ୍ୟକ୍ରମରେ ମଧ୍ୟ ନିଜର ଯୋଗଦାନ ଦେଇପାରିବେ, ଆଉ ଚାଷ କାମ ସାରିକି ଆସିଲା ପରେ ସେମାନେ ନିଜର ଜବ୍ କାର୍ଡ ଜରିଆରେ GRAM-G-ରେ କାମ ଆଉଥରେ ଷ୍ଟାର୍ଟ କରିପାରିବେ।
0: ତ ଏହି ଯୋଜନା ନିଶ୍ଚିତ ଭାବେ ଏକ ଲୋକାଭିମୁଖୀ ଯୋଜନା, ତେବେ ଯୋଜନା ପ୍ରତି ଆମ ଲୋକଙ୍କ ଆଗ୍ରହ କେମିତି ଅଛି ଏବଂ ଆମ ଲୋକେ କେମିତି ସାମିଲ ହେଉଛନ୍ତି?
1: ଦେଖନ୍ତୁ, ଟିକେ ଆଗରୁ ମୁଁ ଯେଉଁ କହିଲି ଯେ ଏ ଯୋଜନା ଆକ୍ଚୁଆଲି ଲୋକଙ୍କ ପାଇଁ ଟିକେ ନୂଆ ଅଛି, କାହିଁକିନା ଗୋଟେ ଯୋଡ଼େ ଜିନିଷ ଅଛି ଯେଉଁଟାକି ଲୋକଙ୍କ ପାଇଁ ବି ନୂଆ, ଯେଉଁମାନେ ଏ କାର୍ଯ୍ୟକ୍ରମକୁ ତୁଲାଉଛନ୍ତି ସମ୍ପାଦନ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଟିକେ ନୂଆ ଅଛି। ଯେମିତିକି ଯେଉଁ କହିଲି ଯେ 60 ଦିନର କାର୍ଯ୍ୟ ବନ୍ଦ ଯୋଜନା, ଡିଜିଟାଲ ପୋର୍ଟାଲରେ ପ୍ଲାନିଂ, ଏସବୁ ଯାକ ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାରେ ଗୋଟେ ଭଲ ଜିନିଷ ଅଛି ଯେ ଯାହା ଆମର ଗାଁ ଗହଳିରେ ଶ୍ରମିକ ଭାଇ ଭଉଣୀମାନେ ଅଛନ୍ତି ସେମାନେ ଆକୁ ବହୁତ ଉତ୍ସାହର ସହିତ ଗ୍ରହଣ କରିଛନ୍ତି। ଆଉ ଏ ଯେଉଁ 2 ମାସ ଭିତରେ ଯଦି ଆମେ କଳାହାଣ୍ଡି ଜିଲ୍ଲାର ପ୍ରସ୍ତୁତି ଦେଖିବା, କଳାହାଣ୍ଡି ଜିଲ୍ଲାର ସ୍ଥିତି ଦେଖିବା, ତ ଆମ ପାଖେ ଅଲରେଡ଼ି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଆମେ ଆପ୍ରୁଭାଲ କରିସାରିଲୁଣି। ସେ ମେ ବି ଆପଣଙ୍କର ଗଛ ଲଗାଇବା କାମ ହେଇଥାଉ କି ଆପଣଙ୍କର ପୋଖରୀ ତିଆରି କରିବା କାମ ହେଇଥାଉ କି ରାସ୍ତା ହେଇଥାଉ, ଏସବୁ ଜିନିଷ ଆମେ ଅନୁମୋଦନ କରିସାରିଲୁଣି। ତା ସହିତ ସବୁଠୁ ବଡ଼ ଜିନିଷ ହେଉଛି ଯେ ଆମ ଜିଲ୍ଲାରେ ଏଇ 2 ମାସ ଭିତରେ 3 ଲକ୍ଷରୁ ଅଧିକ ଶ୍ରମ ଦିବସ ଲୋକ ନେଇସାରିଲେଣି। ଲୋକଙ୍କୁ ଅଲରେଡ଼ି ମାନେ 60 ଦିନର କାମ ସେମାନେ କିଛି ପରିବାର କଣ୍ଟିନ୍ୟୁଅସଲି କରିବି ସାରିଲେଣି 125 ଦିନ ଭିତରୁ। ତ ନିଶ୍ଚୟ ଏଇଟା ମୁଁ କହିବି ଯେ ଲୋକଙ୍କ ଭିତରେ ଏ କାମକୁ ନେଇକି ଉତ୍ସାହିତ ଅଛନ୍ତି, ଲୋକମାନେ ବହୁତ ଖୁସି ଅଛନ୍ତି ଏ କାମରେ ଯୋଗ ଦେଇକିନା, ଆଉ ତାଙ୍କ ଉତ୍ସାହ ଆଉ ତାଙ୍କର ଯୋଉ କାମ କରିବାର ସୃହାଟାକୁ ଆମେ ଏଭଳିଆ ଆଗକୁ ନେଇପାରିବୁ, ଆଉ ତାଙ୍କୁ ନିଜ ଗାଁରେ ରଖିକି ନିଜ ପରିବାର ସହିତ ରହିକି ତାଙ୍କୁ କାମ ପ୍ରଦାନ କରିପାରିବୁ, ତାର ବନ୍ଦୋବସ୍ତ ଆମେ କରୁ।
0: ତ ନିଶ୍ଚିତ ଭାବେ ଆମ ଜିଲ୍ଲା ଶ୍ରମିକଙ୍କ ଆଗ୍ରହ ଅଛି ଏବଂ ସାମିଲ ମଧ୍ୟ ହେଉଛନ୍ତି। ତେବେ ଆମ ଜିଲ୍ଲା କଳାହାଣ୍ଡିରେ ଅନେକ ଉପାନ୍ତ ଅଞ୍ଚଳ ଅଛି, ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଅଧିକ ଜାଣିବା ପାଇଁ କ'ଣ ସବୁ ସଚେତନ କାର୍ଯ୍ୟକ୍ରମ ମାନ କରୁଛନ୍ତି?
1: କଳାହାଣ୍ଡିରେ ବହୁତ ଗୁଡ଼ିଏ ଜାଗା ଏମିତି ଅଛି ଆଜ୍ଞା ଯୋଉଠିକି ବର୍ତ୍ତମାନ ସୁଦ୍ଧା ବି ଲୋକଙ୍କ ପାଇଁ ଚଳିବାଟା କଷ୍ଟ ହେଉଛି, କାହିଁକିନା ଏହାର ପ୍ରଚାର ପ୍ରସାର ବହୁତ ଜାଗାରେ କରାହେଇଛି। ଆପଣ ଯଦି ଡିଜିଟାଲ ପ୍ଲାଟଫର୍ମ ଦେଖିବେ, ଆପଣଙ୍କର TV ହଉ, ଆପଣଙ୍କ ରେଡ଼ିଓ ହଉ, ଆପଣଙ୍କର ସୋସିଆଲ ମିଡ଼ିଆ ହଉ, ମେ ବି ଆପଣଙ୍କର ଫେସବୁକ୍, ଆପଣଙ୍କ ଇନଷ୍ଟାଗ୍ରାମ, ଆପଣଙ୍କ ଟ୍ୱିଟର, ଆପଣଙ୍କର ଥ୍ରେଡ୍, ସବୁ ଜିନିଷରେ ଏହାର ଭରପୁର ପ୍ରଚାର ପ୍ରସାର କରିଛନ୍ତି ମାନେ ରାଜ୍ୟ ସରକାର ବି କେନ୍ଦ୍ର ସରକାର ବି। ଆମ ଜିଲ୍ଲା ସ୍ତରରେ ଆମେ ପ୍ରୟାସ କରୁଛୁ ଯେ ଲୋକଙ୍କୁ ପାଖକୁ ଯିବୁ, ଲୋକଙ୍କ ସହିତ ଗାଁରେ ବସିକି ଏହାକୁ ଆଲୋଚନା କରିବୁ, ଲୋକଙ୍କୁ ବିଭିନ୍ନ ଲିଫ୍ଲେଟ୍ ଏ ସ୍କିମ୍ ରିଗାର୍ଡିଂ ଯାହା ଅଛି ଆମେ ସେଟାକୁ ପ୍ରଦାନ କରିବୁ, ଯଦି ସେମାନେ ଜାଣିପାରିବେ ପଢ଼ିକି ଜିନିଷ କ'ଣ ଅଛି କ'ଣ ନାହିଁ। ଛୋଟ ଛୋଟ ଭିଡ଼ିଓ ଅଛି ଯେଉଁଟାକି ରାଜ୍ୟ ସରକାର କେନ୍ଦ୍ର ସରକାର ତିଆରି କରିଛନ୍ତି, ଆମେ ତାକୁ ମଧ୍ୟ ଲୋକଙ୍କ ପାଖକୁ ପହଞ୍ଚୁଛୁ। ଲୋକଙ୍କ ସହିତ ଯେଉଁ ସଭା ହେଉଛି ଆମର, ସେଇଟା ମେ ବି ପଲ୍ଲୀସଭା ହଉ, ବିଭିନ୍ନ ପ୍ରକାର ପଲ୍ଲୀସଭା ହଉ କିମ୍ବା ଗ୍ରାମସଭା ହଉ, ସେ ଜାଗାରେ ଲୋକଙ୍କୁ ଏ ଭିଡ଼ିଓକୁ ଆମେ ଦେଖାଉଛୁ, ଲୋକ ଦେଖୁଛନ୍ତି, ଲୋକଙ୍କ ସହିତ ଆଲୋଚନା କରୁଛୁ, ଯେଉଁ ଲିଫ୍ଲେଟ୍ ଅଛି ପାମ୍ପଲେଟ୍ସ ଅଛି ତାକୁ ଆମେ ଦେଉଛୁ। ଆମର ହୋର୍ଡିଂସ ବି ବ୍ଲକ ମାନଙ୍କୁ କୁହାହେଇଛି, ସେମାନେ ସ୍କିମ୍ ରିଗାର୍ଡିଂ ହୋର୍ଡିଂସ ଯେଉଁ ଆପଣଙ୍କର ହାଟ ଅଛି କିମ୍ବା ସ୍କୁଲ୍ସ ଅଛି ବସ୍ ଷ୍ଟପ୍ସ ଅଛି ଏସବୁ ଜାଗାରେ ଲଗାଇବା ପାଇଁ ଆମେ ତାଙ୍କୁ ନିର୍ଦ୍ଦେଶ ଦେଇଛୁ। ସୋ ଦ୍ୟାଟ୍ କଳାହାଣ୍ଡି ଜିଲ୍ଲାର କୌଣସି ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଯଦି ଗୋଟେ ଲୋକ ଅଛି ତ ତା ପାଖକୁ ଏ ସମ୍ବାଦ

0: ପହଞ୍ଚୁ ଯେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି, ଯୋଉଟାକି ବର୍ତ୍ତମାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ନାଁରେ ଲୋକଙ୍କ ପାଇଁ ଲୋକଙ୍କ ସହଯୋଗରେ ଷ୍ଟାର୍ଟ ହୋଇଛି କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ।
1: ତ ନିଶ୍ଚିତ ଭାବେ ଏହି ଯୋଜନା ଗୋଟିଏ ସ୍ୱାଗତ ଯୋଗ୍ୟ ଯୋଜନା। ତେବେ ଆମ ଜିଲ୍ଲାର ଅନେକ ଶ୍ରମିକ କାମଧନ୍ଦା ଅନ୍ୱେଷଣରେ ସହରାଭିମୁଖୀ ହେଉଛନ୍ତି, ତେବେ ଏହି ଯୋଜନା ମାଧ୍ୟମରେ ସେମାନଙ୍କର କ'ଣ ସବୁ ସୁବିଧା ହୋଇପାରିବ ସେ ବିଷୟରେ କୁହନ୍ତୁ ମ୍ୟାଡ଼ମ।
0: କଳାହାଣ୍ଡି ଗୋଟେ ଦାଦନ ପ୍ରବଣ ଜାଗା ବି ଅଛି, ଆମେ ଏଟାକୁ ହୃଦୟଙ୍ଗମ କରୁଛୁ, ଆମେ କ'ଣ ରାଜ୍ୟ ସରକାର ବି ଏଟାକୁ ହୃଦୟଙ୍ଗମ କରିଛନ୍ତି। ସେଥିପାଇଁ ଆମର ଗତ ଯେଉଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଥିଲା, ସେଥିରେ ଆମର 5ଟା ବ୍ଲକକୁ ମାଇଗ୍ରେସନ୍ ଡୋମିନେଟେଡ୍ ବ୍ଲକ ହିସାବରେ ରାଜ୍ୟ ସରକାର ଗ୍ରହଣ କରିଥିଲେ। ସେଠି ସୁବିଧା ଥିଲା ଯେ ଆମେ 300 ଦିନର କାମ ଦେବୁ, ସେମାନଙ୍କୁ କିଛି ଏଡିସନାଲ୍ ୱେଜ୍ ପ୍ରଦାନ କରାହେଉଥିଲା, 98 ରୁପିଜ୍ ଏକ୍ସଟ୍ରା ଯାହା ନର୍ମାଲ୍ ୱେଜ୍ ରେଟ୍ ଅଛି ଅଧିକା ଦିଆହେଉଥିଲା। କିନ୍ତୁ ଯେହେତୁ ଏଇଟା କେନ୍ଦ୍ର ସରକାରଙ୍କ ଅନୁମୋଦନ ଦରକାର ଅଛି ଏ ସ୍କିମ୍ଟାକୁ ଆଉଥରେ ଆପ୍ଲିକେବୁଲ୍ କରିବା ପାଇଁ, ରାଜ୍ୟ ସରକାର ସେ ରିଗାର୍ଡିଂ ଚିନ୍ତା କରୁଛନ୍ତି ଏବଂ ଜଣେଇବିଛନ୍ତି କେନ୍ଦ୍ର ସରକାରକୁ। ଷ୍ଟିଲ୍ ଆମେ ପ୍ରୟାସ କରୁଛୁ ଯେ ଏ ସ୍କିମ୍ରେ ଆମେ ଲୋକଙ୍କୁ ନିଜ ଗାଁରେ ହିଁ 5 କିଲୋମିଟର ରେଡିୟସ୍ ଭିତରେ ତାଙ୍କୁ କାମ ଦେବୁ, ସେମାନେ ଯେଉଁ ପ୍ରକାର କାମ ଚାହିଁବେ ଆମେ ସେ ପ୍ରକାର କାମ ତାଙ୍କୁ ପ୍ରଦାନ କରିବୁ। ଚେଷ୍ଟା କରିବୁ ତାଙ୍କର ଜୀବନ ଜୀବିକା ଯେଉଁ ଧାରା ଅଛି ତାକୁ ଟିକେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବୁ, ସେମାନଙ୍କର ଅଧିକ ଚାଷ ଉପଯୋଗୀ କ୍ଷେତ୍ରକୁ ସେମାନଙ୍କୁ ଟାଣିକି ନେବା ପାଇଁ, କିମ୍ବା ପଶୁପାଳନ ଏସବୁ ଜିନିଷ ଉପରେ ସେମାନଙ୍କର ଧାରଣା ଆଉ ଟିକେ ସୁଦୃଢ଼ କରିବା ପାଇଁ, ସେମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ, ଏସବୁ ହିସାବ କରିକି ଆମେ ଏ ବର୍ଷର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସମସ୍ତ ବ୍ଲକକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ, ଆଉ ସେହି ହିସାବରେ ହିଁ ସେମାନେ ନିଜର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି।
1: ତେବେ ମ୍ୟାଡ଼ମ୍, ଆପଣଙ୍କ ସହିତ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ବିଷୟରେ ଆପଣ ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର।
0: ମୋତେ ବି ଖୁସି ଲାଗିଲା ଯେ ମୋର ଯୋଜନା ରିଗାର୍ଡିଂ ମୁଁ ଆପଣଙ୍କ ସହିତ ଆଲୋଚନା କଲି ଆଉ ଲୋକଙ୍କ ପାଖକୁ ଏ ସମ୍ବାଦଟା ଠିକ୍ ସେ ପହଞ୍ଚି ପାରିବ ପାଇଁ ବହୁତ ବହୁତ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ଫନିପାଟଣା ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର। ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
1: କଣ ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
2: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
1: ବ୍ୟାଚ୍ 10 ସେପ୍ଟେମ୍ବର 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 ସେପ୍ଟେମ୍ବର 2026।
2: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
3: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
4: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
5: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଦେଖ,
7: ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
8: RBI କହେ,
9: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।

ଜୁହାର ଜିମା ମାଣିକେଶ୍ୱରୀ ଜିମା ସମଲେଶ୍ୱରୀ ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ରବିବାର ସନ୍ଧ୍ୟାର ମନମତାଣିଆ କାର୍ଯ୍ୟକ୍ରମକୁ ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ସହୃଦୟ ସ୍ୱାଗତ ଜଣାଉଛି। ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ରବିବାରର ସନ୍ଧ୍ୟା ସପ୍ତାହାନ୍ତର ସନ୍ଧ୍ୟା, ମନୋରଞ୍ଜନ ଓ ଆରାମଦାୟକ ସନ୍ଧ୍ୟା, ଏମିତି ଏକ ମଜାଦାର ସନ୍ଧ୍ୟାରେ ମନ ମୋହିବାକୁ ଶିକ୍ଷା ତଥ୍ୟ ଓ ସୂଚନା ସାଥିରେ ମନୋରଞ୍ଜନ ପରଶି ଦେବାକୁ ଆମ ଏହି ସନ୍ଧ୍ୟାର ପ୍ରସ୍ତୁତି ମନୋରଞ୍ଜନୀ। ଯୁବବନ୍ଧୁ, ମନୋରଞ୍ଜନର କଥା ଆସିଲେ କଥା ଆସେ ନୃତ୍ୟର, ସଙ୍ଗୀତର, ନିଜ ପ୍ରିୟଜନଙ୍କ ସାଥିରେ କିଛି ତୃପ୍ତି ଭରା ସମୟ ବିତେଇବାର, ସାଥୀ ସଙ୍ଗାତଙ୍କ ସହ ହସ ଖୁସି ହେବାର, ଏମିତି ହିଁ ତ ମନକୁ ମିଳେ ଟିକେ ଆରାମ, ଚିତ୍ତ ବିନୋଦନ ହୋଇଥାଏ। ଏହି ଭାବରେ ଚିତ୍ତ ବିନୋଦନ ପାଇଁ କେବେ କେବେ ସ୍ୱାଦିଷ୍ଟ ଖାଦ୍ୟ ବି ଦରକାର ପଡ଼େ, ଆଉ ସବୁଠାରୁ ଅଧିକ ଶାନ୍ତି ମିଳିଥାଏ ଆମ ବିଶ୍ୱାସ ସାଥିରେ, ଆମ ପରମ୍ପରା ଓ ପୂଜା ପାଠରେ। ଏମିତି ହିଁ ମନୁଷ୍ୟ ତା ମନୋରଞ୍ଜନର ବାଟ ଖୋଜିଥାଏ, କିନ୍ତୁ ଏହି ସବୁ ଯଦି ଏକା ସାଥିରେ ମିଳିଯାଏ ତେବେ ମନୁଷ୍ୟ ଗୋଟିଏ ବର୍ଷର ଦୀର୍ଘ ସମୟ ମଧ୍ୟ ସେହି ଗୋଟିଏ ଦିନର ଅପେକ୍ଷାରେ କାଟିଦେଇଥାଏ। ଏମିତି ଦିନ ଆସେ ଆମ ପରମ୍ପରାର ପର୍ବପର୍ବାଣୀ ସାଥିରେ, ଯେଉଁଠି ଆମେ ପୂଜା ପାଠ ବିଶ୍ୱାସରୁ ଆରମ୍ଭ କରି ପରିବାର ଓ ସାଙ୍ଗସାଥି ସହ ସୁସ୍ୱାଦୁ ବ୍ୟଞ୍ଜନ ଖାଇବା ସହ ନୃତ୍ୟ ଗୀତ ଓ ବାଦ୍ୟ ତାଳେ ତାଳେ ଏକ ଅପୂର୍ବ ତୃପ୍ତିମୟ ଦିବସ ପାଳନ କରିଥାଉ। ଏମିତି ଏକ ପର୍ବ ହେଉଛି ଆମ ପଶ୍ଚିମ ଓଡ଼ିଶାର ଜନପର୍ବ ନୂଆଖାଇ। ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଏକ ବିଶ୍ୱାସ, ଏକ ଆରାଧନା, ଏକ ସାମାଜିକ, ପାରମ୍ପରିକ ଓ ସାଂସ୍କୃତିକ ମିଳନର ପ୍ରତୀକ। ଏହି ଦିନ ବଡ଼ରୁ ଛୋଟ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଏକାଠି ବସି ଘରର ଇଷ୍ଟଦେବୀ ପିତୃପୁରୁଷଙ୍କୁ ପୂଜା କରନ୍ତି, ଏକାଠି ଖାଇବା ସହ ଅନେକ ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ଝୁମି ଉଠନ୍ତି। ଏହି ପର୍ବ ଖୁସିର ପର୍ବ, ନୂତନତାର ପର୍ବ, ଉଲ୍ଲାସର ପର୍ବ, ସଭିଙ୍କୁ ଏକତ୍ର କରିବାର ପର୍ବ, ଏହି ନୂଆ ଅନ୍ନର ପର୍ବ ନବାନ୍ନ। ଭଗବାନଙ୍କ ଉପସ୍ଥିତିକୁ ମଜବୁତ କରିବା ଓ ବ୍ୟକ୍ତିବିଶେଷଙ୍କୁ ସମାଜରେ ବାନ୍ଧି ରଖିବାର ମାଧ୍ୟମ ହେଉଛି ଏହି ପର୍ବପର୍ବାଣୀ। ଯେତେବେଳେ ପର୍ବପର୍ବାଣୀ କୃଷିଭିତ୍ତିକ ହୋଇଥାଏ ସେତେବେଳେ ଏହା ଆହୁରି ଉପଭୋଗ୍ୟ ହୋଇଯାଏ। ଚାଷୀ ଭାଇ ଯେତେବେଳେ ବର୍ଷ ସାରା ହାଡ଼ଭଙ୍ଗା ପରିଶ୍ରମ ପରି ନିଜ କ୍ଷେତରେ ସୁନାର ଫସଲକୁ ଦେଖି ଖୁସି ହୋଇଯାଏ ଏବଂ ସେ ଏହାକୁ ପର୍ବ ଭାବରେ ପାଳନ କରିଥାଏ, ତା ମନରେ ଆସେ ଏହି ନୂଆଖାଇର କଥା। ଏହି ନୂଆଖାଇ ବା ନବାନ୍ନ ଆମ ପଶ୍ଚିମ ଓଡ଼ିଶାରେ କାହିଁ କେତେ କାଳରୁ ପାଳିତ ହୋଇ ଆସୁଛି। ଏହି ପର୍ବ ନୂଆ ଅନ୍ନର ଅମଳର ପର୍ବ। ଆମ ଭାରତ ଏକ କୃଷି ପ୍ରଧାନ ଦେଶ, ଏଠାର ଭିନ୍ନ ଭିନ୍ନ ଅଞ୍ଚଳରେ ଫସଲ ଅମଳ ହେବା ପରେ ପରେ ପୂଜାପାଠ ଓ ଉତ୍ସବର ପରମ୍ପରା ବହୁ ପୁରାତନ। ସେହିପରି ଆମ ପଶ୍ଚିମ ଓଡ଼ିଶାରେ ଏହି ପର୍ବର ନାମ ହେଉଛି ନୂଆଖାଇ। ଦେଖିବାକୁ ଗଲେ ଆମ ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ବର୍ଷରେ ଯେଉଁ ଅନ୍ନ ବା ଶସ୍ୟ ଅମଳ କରନ୍ତି ତାକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ଅତି ବିଶ୍ୱାସ ଓ ନିଷ୍ଠାର ସହ ଏହି ନୂଆଖାଇର ପାଳନ କରନ୍ତି। ଆମ ଚାଷୀ ଭାଇ ନିଜ କ୍ଷେତରେ କଠିନ ପରିଶ୍ରମ କରି ନିଜର ଅନେକ ସମୟ ଓ ଶ୍ରମ ପରି ପକ୍ୱ ଫସଲ ପାଇଥାଏ, ତାକୁ ଅମଳ କରି ସେ ଅନେକ ଦିନର କଠିନ ପରିଶ୍ରମର ପାଉଣା ସାଉଁଟିଥାଏ। ସେହି ଫସଲ କାଟି ଅମଳ କରି ତାକୁ ଯେତେବେଳେ ସେ ସୁରକ୍ଷା ଦେବା କଥା ଭାବେ, ଆଗାମୀ ବର୍ଷ ଯାଏଁ ତା ପେଟ ପୋଷିବାକୁ ଆରମ୍ଭ କରିବା କଥା ଭାବେ, ସେ ନିଜ ଇଷ୍ଟଦେବୀଙ୍କୁ ସେହି ଅମଳ ଶସ୍ୟର ପ୍ରଥମ ଶସ୍ୟ ଅତି ବିଶ୍ୱାସ ସହକାରେ ପ୍ରଦାନ କରେ। ସେହି ପର୍ବର ନାମ ହେଉଛି ନୂଆଖାଇ। ପ୍ରତିବର୍ଷ ଏହି ପର୍ବକୁ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ପ୍ରାୟତଃ ସମସ୍ତ ଅଞ୍ଚଳରେ ପାଳନ କରାଯାଏ ଏବଂ ଦଶମୀ ତିଥିରେ କଳାହାଣ୍ଡିର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ନବାନ୍ନ ଲାଗି ହୋଇଥାଏ। ଜାତି, ଧର୍ମ, ବର୍ଗ ନିର୍ବିଶେଷରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଚଣ୍ଡୀ ପୁରାଣରେ ଏହି ନୂଆଖାଇ ପର୍ବର ବର୍ଣ୍ଣନା ହୋଇଛି ବୋଲି ଜଣାପଡ଼େ। ଚଣ୍ଡୀ ପୁରାଣ ଅନୁଯାୟୀ ମା ଶାକମ୍ବରୀ ହେଉଛନ୍ତି ଚାଷୀମାନଙ୍କ ଦେବୀ, ଶସ୍ୟ ଓ ଫସଲର ଦେବୀ। ଚାଷୀ ଭାଇମାନେ ନିଜ ଭଲ ଫସଲ ପାଇଁ, ଧାନରେ ରୋଗ ପୋକ ନିବାରଣ ପାଇଁ ଓ ଆଗାମୀ ବର୍ଷ ଯାଏଁ ଶସ୍ୟର ଅଭାବ ନ ହେବା ପାଇଁ ଅନେକ ଆଶା ଓ ବିଶ୍ୱାସରେ ପ୍ରଥମ ଅମଳ ଧାନକୁ ମା ଶାକମ୍ବରୀ ଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି। ଦ୍ୱାଦଶ ଶତାବ୍ଦୀରେ ରାଜା ରମାଇ ଦେବୀ ଏହି ପର୍ବକୁ ନୂଆଖାଇ ଭାବରେ ଆରମ୍ଭ କରିଥିବା ଅନେକ କିମ୍ବଦନ୍ତୀରୁ ଜଣାପଡ଼ିଥାଏ। ପ୍ରତିବର୍ଷ ଏହି ପର୍ବକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି, କାରଣ ଏହି ପର୍ବ ଏକ ଅମଳର ଉତ୍ସବ ପର୍ବ। ଅନେକ ଦିନର ଝାଳବୁହା କଠିନ ପରିଶ୍ରମ ପରେ ଚାଷୀ ଭାଇମାନଙ୍କର ସପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସେହି ଅମଳର ଖୁସିକୁ ବାଣ୍ଟିବାର ପର୍ବ। ଏହି ନୂଆଖାଇ କଥାକୁ ହିଁ କୃଷକର କଠିନ ପରିଶ୍ରମର, କଥାକୁ ହିଁ ନୂଆ ଫସଲ ଅମଳର, ପାରମ୍ପରିକ ବିଶ୍ୱାସ ସହ ପ୍ରକୃତି ସହ ମନୁଷ୍ୟକୁ ଯୋଡ଼ି ହେବାର, ଆମ ସଂସ୍କୃତିର, ଆମ ପରମ୍ପରାର, ଆମ ଲୋକନୃତ୍ୟ, ଆମ ଲୋକବାଦ୍ୟ, ଆମ ଲୋକଗୀତର।

ନୂଆଖାଇ ହେଉଛି ଏକ ସାଂସ୍କୃତିକ କ୍ଷେତ୍ରର ଗଣପର୍ବ। ନୂତନ ଶସ୍ୟକୁ ସ୍ୱାଗତ ଜଣାଇ ଏହି ପର୍ବର ଆୟୋଜନ ହୋଇଥାଏ। ଏହି ପରିପ୍ରେକ୍ଷୀରୁ ହିଁ ଜଣାପଡ଼େ ଯେ ନୂଆଖାଇ ହେଉଛି ଏକ କୃଷିଭିତ୍ତିକ ପର୍ବ। କେଉଁ ଯୁଗରୁ ଏହି ପର୍ବଟି ଆମ ସମାଜରେ ଚଳିଆସୁଛି, ତାହାର ପାଳନ କରାଯାଉଛି, ତାହା ତ ସଠିକ୍ ଭାବରେ କହିହେବ ନାହିଁ। କାରଣ ଏହି ଅନ୍ନପୂଜା ବା ଶସ୍ୟ ପୂଜା ଅନେକ ଶାସ୍ତ୍ର ଓ ପୁରାଣରେ ଦେଖିବାକୁ ମିଳିଥାଏ। ହିନ୍ଦୁ ଧର୍ମ ଅନୁଯାୟୀ ବେଦରେ ଅନ୍ନକୁ ବ୍ରହ୍ମ ତଥା ଜୀବନ ସହ ତୁଳନା କରାଯାଇଛି। ଅନ୍ନ ବା ଶସ୍ୟର ଦେବୀ ଲକ୍ଷ୍ମୀଙ୍କୁ ମାନାଯାଏ, ତେଣୁ ଏହି ଦିନ ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। ଭାରତବର୍ଷରେ ଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଦୃଷ୍ଟିପାତ କଲେ ନୂଆଖାଇ ପର୍ବର ପ୍ରାଚୀନତା ସମ୍ପର୍କରେ ଅନେକ କିଛି ତଥ୍ୟ ମିଳିଥାଏ। ବିଶେଷ କରି ମଧ୍ୟ ଓ ପୂର୍ବ ଭାରତରେ ଆବାହମାନ କାଳରୁ ବସତି ସ୍ଥାପନ କରି ଆସିଥିବା ଆଦିବାସୀ ସମ୍ପ୍ରଦାୟ ବା ଗୋଷ୍ଠୀ ମଧ୍ୟରେ ପାଳିତ ହେଉଥିବା ପର୍ବପର୍ବାଣୀଗୁଡ଼ିକ ମଧ୍ୟରେ ଏହି ନୂଆଖାଇ ପର୍ବର ମହତ୍ୱ ବିଶେଷ ଭାବରେ ଅନୁଭୂତ ହୋଇଥାଏ। ଅନେକ ବୁଦ୍ଧିଜୀବୀଙ୍କ ମତରେ ଏହି ଆଦିବାସୀମାନେ ହେଲେ ଆମ ଦେଶର ଆଦିମ ଅଧିବାସୀ। ଆର୍ଯ୍ୟମାନେ ଏ ଅଞ୍ଚଳକୁ ଆସିବା ପୂର୍ବରୁ ଏମାନେ ଏ ଅଞ୍ଚଳ

ବହୁ ପୁରାତନ କାଳରୁ ରହିଆସୁଛନ୍ତି। ଏହି ଐତିହାସିକ ପୃଷ୍ଠଭୂମି ଉପରେ ନୂଆଖାଇ ପର୍ବର ଇତିହାସ ଅନେକ ମାତ୍ରାରେ ଦେଖିବାକୁ ମିଳିଥାଏ। ଆଦିବାସୀମାନେ ଏହି ପର୍ବକୁ ଭିନ୍ନ ଭିନ୍ନ ନାମରେ ଭିନ୍ନ ଭିନ୍ନ ଅଞ୍ଚଳରେ ପାଳନ କରନ୍ତି। ଯେମିତି ଦେଖିବାକୁ ଗଲେ ଦୁଧଖଡ଼ିଆ ଏବଂ ପାହାଡ଼ି ଖଡ଼ିଆ ଏହି ପର୍ବକୁ ଜେଠ ନୱାଖାଇ ବୋଲି କହନ୍ତି ଓ ରାମମାନେ ନୱାଖାନିର ନାମ ଦିଅନ୍ତି। ମୁଣ୍ଡାମାନେ ଜନ ନୱା ଏବଂ ସାନ୍ତାଳୀମାନେ ହୋର ନୱାଇର ନାମ ଦେଇଥାନ୍ତି। କୋରୱାମାନେ ଏହାକୁ ଧାନ ନୱାଖାନି, ବିରହରମାନେ ଏହାକୁ ନୱାଜମ। ଛୋଟନାଗପୁରର ଅଞ୍ଚଳରେ ବସବାସ କରୁଥିବା ଅସୁର ଗୋଷ୍ଠୀର ଏକ ଉପଗୋଷ୍ଠୀ ହେଲେ ବିର୍ଜିଆ। ନୂଆଖାଇ ପର୍ବକୁ ଏମାନେ ନୌୱା ବୋଲି କୁହନ୍ତି। ତ୍ରିପୁରାର ପାହାଡ଼ି ଇଲାକାରେ ସେଠାର ଆଦିବାସୀମାନେ ଏହି ପର୍ବକୁ ମିକାତଲ କହନ୍ତି। ଏଠାରେ ମିର ଅର୍ଥ ହେଲା ଶସ୍ୟ ବା ଧାନ ଏବଂ କତଲର ଅର୍ଥ ହେଲା ନୂଆ। ବଙ୍ଗାଳୀମାନେ ଏବଂ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ପର୍ବକୁ ନବାନ୍ନ ବୋଲି କୁହାଯାଇଥାଏ। ଏହିସବୁ ତଥ୍ୟରୁ ଜଣାପଡ଼େ ଯେ ଏହି ନୂଆଖାଇ ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଯେଉଁଦିନ ଫସଲ ଅମଳ ହୋଇଥାଏ ସେହି ଫସଲର ପ୍ରଥମ ଶସ୍ୟକୁ ଦେବୀଙ୍କଠାରେ ଅର୍ପଣ କରି ପୂଜା ପାଠ ଓ ଖୁବ୍ ଧୁମ୍ଧାମ୍ରେ ପାଳନ ହୋଇଥାଏ ଏହି ଉତ୍ସବଟି। କିନ୍ତୁ ପଶ୍ଚିମ ଓଡ଼ିଶାରେ ଖୁବ୍ ଧୁମ୍ଧାମ୍ରେ ପାଳନ ହୋଇଥାଏ ଏହି ଜନପର୍ବ ନୂଆଖାଇ। ଏବେ ଆସନ୍ତୁ ଜାଣିବା ଏହି ନୂଆଖାଇ ପର୍ବ ଆମ ପଶ୍ଚିମ ଓଡ଼ିଶାରେ କେମିତି ପାଳିତ ହୋଇଥାଏ। ଆମ ଓଡ଼ିଶାର ପ୍ରାୟତଃ 10ଟି ଜିଲ୍ଲାରେ ଏହି ନୂଆଖାଇ ପର୍ବ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁର ଅଞ୍ଚଳରେ ଏହି ନୂଆଖାଇ ଖୁବ୍ ଧୁମ୍ଧାମ୍ରେ ପାଳିତ ହୁଏ। ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ କୃଷି ଉପରେ ନିର୍ଭର କରନ୍ତି ଆଉ ଏହା ମୁଖ୍ୟ ଉତ୍ପାଦନର ଦ୍ରବ୍ୟ ଭାବେ ଗ୍ରହଣ କରନ୍ତି। ଅନ୍ନକୁ ସମଗ୍ର ବିଶ୍ୱର ଜୀବନଧାରଣର ମୁଖ୍ୟ କେନ୍ଦ୍ର ବୋଲି ବିବେଚନା କରାଯାଏ। ତେଣୁ ଏହି ଅନ୍ନର ପୂଜା ପାଇଁ ପାଳିତ ହୁଏ ଏହି ନୂଆଖାଇ। ଲୋକକଥା ଅନୁସାରେ ତତ୍କାଳୀନ ପାଟଣା ରାଜ୍ୟର ପ୍ରଥମ ଚୌହାନ ରାଜା ରମାଇ ଦେବୀ ତାଙ୍କର ରାଜତ୍ୱ କାଳରେ ରାଜ୍ୟର ଏକ ପର୍ବ ହିସାବରେ ନୂଆଖାଇର ଆରମ୍ଭ କରିଥିଲେ। ଚୌହାନ ସାମ୍ରାଜ୍ୟକୁ ସୁଦୃଢ଼ କରିବାରେ ପଶ୍ଚିମ ଓଡ଼ିଶାର କୃଷକ ଓ ଆଦିବାସୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ରମାଇ ଦେବୀ ହୃଦୟଙ୍ଗମ କରିଥିଲେ। ତେଣୁ ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ବହୁ ପୁରାତନ ନୂଆଖାଇ ପର୍ବକୁ ଏବଂ ସେମାନଙ୍କ ଇଷ୍ଟଦେବୀ ସମଲେଇଙ୍କୁ ନିଜର ସାମ୍ରାଜ୍ୟର ସୁରକ୍ଷା ନିମନ୍ତେ ରାଜା ଗ୍ରହଣ କରିନେଇଥିଲେ। ମଧ୍ୟଯୁଗର ପ୍ରାରମ୍ଭରେ କୃଷିକାର୍ଯ୍ୟ ସମାପ୍ତ ହୋଇ ଅମଳ ସରିଗଲା ପରେ କୃଷକମାନେ ବର୍ଷର ଅନ୍ୟ ପର୍ବପର୍ବାଣୀ ସହିତ ନୂଆଖାଇକୁ ଏକ ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବା ଆରମ୍ଭ କରୁଥିଲେ। ତା ସହ ସେମାନେ ବିଶ୍ୱାସ କରୁଥିଲେ ଯେ ନୂତନ ଶସ୍ୟ ସହିତ ଆରମ୍ଭ ହୋଇଥାଏ ନୂତନ ଜୀବନର। ଅନେକ ବର୍ଷ ଧରି ଏହି ପର୍ବର କୌଣସି ଏକ ନିର୍ଦ୍ଦିଷ୍ଟ ତାରିଖ ନଥିଲା। କିନ୍ତୁ 1991 ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏକ ଐତିହାସିକ ଆଦେଶ ପ୍ରଦାନ ପୂର୍ବକ ପ୍ରତ୍ୟେକ ବର୍ଷ ଗଣେଶ ପୂଜାର ପରଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ନୂଆଖାଇ ପର୍ବ ପାଳନ ନିମନ୍ତେ ସରକାରୀ ଛୁଟି ଭାବରେ ଘୋଷଣା କଲେ। ଏହି ପର୍ବର ପାଳନ କରିବା ପାଇଁ ଏବଂ ତିଥି ଓ ଲଗ୍ନ ଧାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରଦିନ ନନ୍ଦ ଉତ୍ସବରେ ବ୍ରାହ୍ମଣମାନଙ୍କର ବୈଠକ ବସିଥାଏ। ଏହି ବୈଠକ ବସିଥାଏ ସମ୍ବଲପୁରସ୍ଥିତ ବ୍ରହ୍ମପୁରା ମନ୍ଦିରରେ। ବ୍ରହ୍ମପୁରା ମନ୍ଦିରର ଆରଣ୍ୟକ ମଣ୍ଡପରେ ଅନୁଷ୍ଠିତ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ମହାଲଗ୍ନ ନିର୍ଦ୍ଧାରିତ ହୋଇଥାଏ। ଲଗ୍ନ ନିର୍ଦ୍ଧାରଣ ପରେ ବ୍ରହ୍ମପୁରା ମନ୍ଦିରର ମୁଖ୍ୟ ପୂଜକ ଓ କମିଟିର ସଦସ୍ୟଗଣ ମା ସମଲେଶ୍ୱରୀଙ୍କ ମନ୍ଦିର ଯାଇ ମାଙ୍କଠାରେ ଲଗ୍ନପତ୍ର ଅର୍ପଣ କରିଥାନ୍ତି। ଏହିପରି ଆମ କଳାହାଣ୍ଡିର କେତେକ ଅଞ୍ଚଳରେ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ 10ମୀ ତିଥିରେ ପାଳିତ ହୋଇଥାଏ ଆଉ ସେହି ତିଥିର ଲଗ୍ନପତ୍ର ମା ମାଣିକେଶ୍ୱରୀଙ୍କଠାରେ ପ୍ରଦାନ କରାଯାଇଥାଏ। କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀ, ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀ, ବଲାଙ୍ଗୀରର ଇଷ୍ଟଦେବୀ ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ୱରୀ, ବୌଦ୍ଧର ଇଷ୍ଟଦେବୀ ମା ଭୈରବୀଙ୍କଠାରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ହୋଇଥାଏ। ଅମଳ ହୋଇଥିବା ଶସ୍ୟର ପ୍ରଥମ ଅନ୍ନ ଇଷ୍ଟଦେବୀମାନଙ୍କ ପାଖରେ ଲାଗି ହୁଏ ଆଉ ନବାନ୍ନର ଆରମ୍ଭ ହୋଇଥାଏ। ନୂଆଖାଇ ପର୍ବ ଅବସରରେ ନାନା ପ୍ରକାରର ପିଠା, ମଣ୍ଡା, କ୍ଷୀରି, ପୁରୀ ତିଆରି କରାଯାଇଥାଏ। ପୂଜାର୍ଚ୍ଚନା ପରେ ସମସ୍ତେ ସେସବୁ ଖାଇ ବେଶ୍ ମୌଜ ମଜଲିସ୍ କରନ୍ତି। ନୂଆ ଧାନର ଚାଉଳରେ କ୍ଷୀରି ଓ ଭିନ୍ନ ଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ରାନ୍ଧି ସମସ୍ତେ ପ୍ରଥମେ ସେହି ସ୍ଥାନର ଇଷ୍ଟଦେବୀଙ୍କୁ ଭୋଗ ଲଗାଇଥାନ୍ତି। ତାପରେ ନିଜ ନିଜ ଘରେ ନିଜର ଇଷ୍ଟଦେବତା ଓ ଦେବୀଙ୍କ ପାଖରେ ଅର୍ପଣ କରନ୍ତି। ନିଜ ପିତୃପୁରୁଷଙ୍କୁ ମଧ୍ୟ ସେହି ଭୋଗ ଅର୍ପଣ କରନ୍ତି, ତାପରେ ନିଜେ ସେବନ କରନ୍ତି। ଏହି ଅବସରରେ ରୀତିମତ ଏକ ଭୋଜି ଭଳି ହୋଇଥାଏ। ଯିଏ ଯେଉଁ ଅଞ୍ଚଳରେ ରହିଲେ ମଧ୍ୟ ସେହିଦିନ ସମସ୍ତେ ଘରକୁ ଫେରନ୍ତି, ଏକାଠି ବସି ଭୋଜନ କରନ୍ତି। ନୃତ୍ୟ ଗୀତର ଆସର ମଧ୍ୟ ଜମେ। ସ୍ତ୍ରୀ, ପୁରୁଷ, ଛୁଆ, ବୁଢ଼ା ସମସ୍ତେ ଦଳଗତ ଭାବେ ସଙ୍ଗୀତର ତାଳେ ତାଳେ ହଜିଯାଆନ୍ତି। କ୍ଷଣକ ପାଇଁ ନିଜର

ଏହି ନୂଆଖାଇ ପର୍ବ ଏକ ଗୋଷ୍ଠୀ ସମ୍ପ୍ରଦାୟ ଜାତି ବା ବ୍ୟକ୍ତିବିଶେଷ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଜାତି ଓ ଗୋଷ୍ଠୀ ନିର୍ବିଶେଷରେ ସମଗ୍ର ପଶ୍ଚିମ ଓଡ଼ିଶାର ସଂସ୍କୃତି ପରିବ୍ୟାପ୍ତ କ୍ଷେତ୍ରରେ ପାଳିତ ହୋଇ ଏକ ବ୍ୟାପକତାର ରୂପ ନେଇଛି। ସମଗ୍ର ଅଞ୍ଚଳରେ ନୂଆଖାଇ ପର୍ବ ଯେଉଁ ସାମୂହିକତାର ରୂପ ନେଇ ପାଳିତ ହୁଏ ତାହା ଅନ୍ୟତ୍ର କେଉଁଠି ହେଲେ ଦୃଷ୍ଟିଗୋଚର ହୁଏ ନାହିଁ। ଏହି ଦିନ ଶତ୍ରୁ ମିତ୍ର ସମସ୍ତେ ନିଜର ପୂର୍ବ ଦୁଃଖ ଓ କ୍ଲେଶକୁ ଭୁଲି ଯାଆନ୍ତି। ଏହି ପରିପ୍ରେକ୍ଷୀରେ ନୂଆଖାଇ କେବଳ ନୂଆ ଶସ୍ୟ ପାଇଁ ନୁହେଁ, ଏକ ସୁନ୍ଦର ସୁଖୀ ଓ ସମୃଦ୍ଧ ସାମାଜିକ ଜୀବନର ମଧ୍ୟ ଏକ ନୂଆ ଆରମ୍ଭ ବୋଲି ବିଶ୍ୱାସ କରାଯାଏ। ଏହି ପର୍ବକୁ ପାଳନ କରିବା ନିମନ୍ତେ ପରିବାରର ସଦସ୍ୟ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ସମୟରେ ସମସ୍ତେ ଏକତ୍ରିତ ହୁଅନ୍ତି। ସାରା ପୁରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ପଶ୍ଚିମ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲାକୁ ଯାଉଥିବା ରେଳଗାଡ଼ି ହେଉ, ବସ୍ ହେଉ ବା ଆଉ କୌଣସି ଯିବା ଆସିବାର ସୁବିଧା, ସବୁଠାରେ ଦେଖାଯାଏ ଖୁବ୍ ଭିଡ଼। ପର୍ବ ପାଳନ ଆଗରୁ ଘରଦ୍ୱାର, ଅଗଣା ଏବଂ ଘରର ସମସ୍ତ ସାମଗ୍ରୀକୁ ପରିଷ୍କାର କରାଯାଏ। ଚିତା, ଝୋଟି ଓ ରଙ୍ଗୀନ ଚିତ୍ରରେ ନିଜ ଘରକୁ ବହୁ ବେଶରେ ସଜାଇ ଦିଆଯାଏ। ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର କିଣାଯାଏ। ନୂତନ ହାଣ୍ଡି, ମାଠିଆ, ବାଉଁଶ ନିର୍ମିତ କୁଲା, ଡାଲା ଯୋଗାଡ଼ କରାଯାଏ। ନୂଆଖାଇ ପର୍ବ ପୂର୍ବଦିନ ଘରର ମୁରବୀ କ୍ଷେତକୁ ଯାଇ ଫୁଲ, କ୍ଷୀର, ଘିଅ ଓ ଅରୁଆ ଚାଉଳ ସହିତ ବିଶେଷ ପୂଜାର୍ଚ୍ଚନା ପରେ ନୂଆ ଶସ୍ୟ ସଂଗ୍ରହ କରି ଘରକୁ ଆଣନ୍ତି। କେତେକ ସ୍ଥାନରେ ଗ୍ରାମର ଝଙ୍କାର ଆସି ଘରେ ଘରେ ଏହି ଶସ୍ୟ ଦେଇଯାଆନ୍ତି। ଘରେ ପୂର୍ବରୁ ପ୍ରସ୍ତୁତ ଥିବା ବୟସ୍କା ମହିଳା ସଦସ୍ୟ ଏହି ଶସ୍ୟକୁ ବନ୍ଦାପନା କରି ଗ୍ରହଣ କରନ୍ତି। ନୂଆଖାଇ ପୂର୍ବଦିନ ଘରର ମହିଳାମାନେ ପିଠାପଣା ନିମନ୍ତେ ସମସ୍ତ ପ୍ରସ୍ତୁତି କରିସାରିଥାନ୍ତି। ଭିନ୍ନ ଭିନ୍ନ ସମ୍ପ୍ରଦାୟର ନୂଆଖାଇ ନିମନ୍ତେ ଭିନ୍ନ ଭିନ୍ନ ଗଛରୁ ପତ୍ରର ବ୍ୟବହାର କରାଯାଏ। ଯେମିତି କିଛି ସମ୍ପ୍ରଦାୟ ଶାଳ ଓ କଦଳୀ ପତ୍ରରେ ନୂଆ ଖାଉଥିଲା ବେଳେ ଆଉ କିଛି ସମ୍ପ୍ରଦାୟ ମହୁଲ ଓ ଅନ୍ୟାନ୍ୟ କୁରେଇ ପତ୍ରରେ ନୂଆ ଖାଇଥାନ୍ତି। ଏହି ପର୍ବପର୍ବାଣି ଅବସରରେ ଗାଈ ଓ ବଳଦମାନଙ୍କୁ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଯେହେତୁ କୃଷି କାର୍ଯ୍ୟରେ ଏହି ପ୍ରାଣୀମାନଙ୍କର ଅନେକ ଅବଦାନ ରହିଥାଏ, ତେଣୁ ନୂଆଖାଇ ଦିନ ସକାଳୁ ସେମାନଙ୍କୁ ଗାଧୋଇ ପାଧୋଇ କି ପିନ୍ଧାଇ ପୂଜା କରାଯାଏ ଏବଂ ଏହିପରି ଭାବରେ ସେମାନଙ୍କୁ କୃତଜ୍ଞତା ଅର୍ପଣ କରାଯାଏ। ନୂଆଖାଇ ଦିନ ସକାଳେ ଘରର ମୁରବୀ ନିଜ ନିଜ କ୍ଷେତକୁ ଯାଇ ବସୁମାତାଙ୍କୁ ପୂଜା କରନ୍ତି। ଘରର ଇଷ୍ଟଦେବୀଙ୍କୁ ନୂଆ ଚାଉଳରେ ପ୍ରସ୍ତୁତି କ୍ଷୀରି, ଖେଚୁଡ଼ି, ପିଠା, ତିଖିରି ଓ ଅନ୍ୟାନ୍ୟ ଦ୍ରବ୍ୟ ଅର୍ପଣ କରାଯାଇ ପୂଜା ହୋଇଥାନ୍ତି। ଘରର ମୁରବୀ ଉକ୍ତ ପ୍ରସାଦକୁ ସମସ୍ତଙ୍କୁ ବଣ୍ଟନ କରିଦିଅନ୍ତି। ତାପରେ ଆରମ୍ଭ ହୁଏ ନୂଆଖାଇ ଜୁହାରର ପର୍ବ। କନିଷ୍ଠମାନେ ଗୁରୁଜନମାନଙ୍କୁ ଜୁହାର କରି ଆଶୀର୍ବାଦ ଭିକ୍ଷା କରାନ୍ତି ଓ ଗୁରୁଜନମାନେ କନିଷ୍ଠମାନଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହାକୁ ନୂଆଖାଇ ଜୁହାର ଭେଟ କୁହାଯାଏ। ତାପରେ ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରନ୍ତି। ଅପରାହ୍ନରେ ସମସ୍ତେ ମନ୍ଦିର ଯାଇ ଦର୍ଶନ କରିବା ପରେ ସାହି ପଡ଼ିଶାରେ ଥିବା ଗୁରୁଜନମାନଙ୍କୁ ନୂଆଖାଇ ଜୁହାର ଜଣାନ୍ତି। ଏହି ଅବସରରେ ସମସ୍ତ ପ୍ରକାର ଭେଦଭାବ, ତିକ୍ତତା, ମତାନ୍ତର ଭୁଲି ସମସ୍ତେ ଏକ ହୋଇଯାଆନ୍ତି। ଭିନ୍ନ ଭିନ୍ନ ପ୍ରକାରର ଖେଳର ଆୟୋଜନ ହୋଇଥାଏ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ତା ସହ ଡାଲଖାଇ, ରସରକେଲି, ମାଇଲାଜଡ, ଘୁମରା, ଛୁଟକୁଛୁଟା, ସାଜନୀ, ନଚନିଆ, ବଜନିଆ ଓ ବଜା ସାଲ ପରି ଅନେକ ଲୋକନୃତ୍ୟର ଆୟୋଜନ ହୁଏ। ନୂଆଖାଇ ପର୍ବକୁ ସମସ୍ତେ ଆନନ୍ଦରେ ଉପଭୋଗ କରନ୍ତି। ମାଟିର ସନ୍ତାନ କୃଷକ ପ୍ରକୃତି ରାଣୀର ମେଖଲା ଛାତି ଉପରେ ଆତ୍ମବିଭୋର ହୋଇ କ୍ଷଣକ ପାଇଁ ନିଜର ପୂର୍ବ ଦୁଃଖ କଷ୍ଟ ସବୁକୁ ଭୁଲି ଯାଆନ୍ତି।

ରହିଲା ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ। ଗାଁ ଗହଳିରେ ଘରଦ୍ୱାର ଲିପାପୋଛା ଆରମ୍ଭ ହୋଇଗଲାଣି। କପଡ଼ା ରତାରୁ ଆସବାବପତ୍ରର ଧୁଆଧୁଇ ଓ କିଣାକିଣି ଆରମ୍ଭ ହୋଇଗଲାଣି। ନୂଆଖାଇ ପାଇଁ ଅନେକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ସମୟରେ ଅନେକ ଗ୍ରାମରେ ରୋଗ ଦୂରୀକରଣ ପାଇଁ ରୋଗୀବଲା ଯାତ୍ରା ଅନୁଷ୍ଠିତ ହେଉଛି। ଏହା ଗାଁର ରୋଗ ଦୂର କରିବା ପାଇଁ ଏକ ବିଶ୍ୱାସ ବୋଲି ଗ୍ରହଣ କରାଯାଏ। ଅନେକ ଅଞ୍ଚଳରେ ଲୋକମାନେ ଏହି ଯାତ୍ରାକୁ ମଙ୍ଗଳବାର ଦିନ ଅନୁଷ୍ଠିତ କରିଥାନ୍ତି। ଗାଁର ଝଙ୍କାରମାନଙ୍କୁ ଡାକି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସହ ଘର ଘର ବୁଲି ଧୂପ ଫୁଲ ଖଇ ସଂଗ୍ରହ କରି ଧରଣୀ ଗୁଡ଼ିରେ ପହଞ୍ଚି ସେଠାରେ ଗାଁରୁ ରୋଗ ଦୂରୀକରଣ ପାଇଁ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି। ତାପରେ ଗ୍ରାମର ଶେଷ ମୁଣ୍ଡକୁ ଯାଇ ନିଛାଟିଆ ଜାଗାରେ ରୋଗ ନିରାକରଣ ପାଇଁ ପୂଜା କରନ୍ତି। ଭିନ୍ନ ଭିନ୍ନ ବଳି ଦେବା ସହ ପ୍ରସାଦ ସେବନ କଲାପରେ ଲୋକମାନେ ସ୍ନାନ କରି ଘରକୁ ଫେରନ୍ତି। ନୂଆଶୁଆ ଖାଇବା ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ ସେ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ ଏହି ରୋଗୀବଲା ଯାତ୍ରା। ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ବିଶ୍ୱାସ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏମିତି ଅନେକ ଯାତ୍ରା ଓ ପର୍ବର ପାଳନ କରାଯାଇଥାଏ। ଆଉ ଏହି ନୂଆଖାଇ ପର୍ବ ଆମ ଭାଇଚାରାର ପର୍ବ, ଆମ ସଭିଙ୍କର ପର୍ବ। ତେବେ ଯୁବବନ୍ଧୁ ଏହି ନୂଆଖାଇ ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତୁ। ଆମ ପରମ୍ପରା ଆମ ସଂସ୍କୃତିକୁ ବଜାୟ ରଖନ୍ତୁ। ଏହି ସାଂସ୍କୃତିକ ପାରମ୍ପରିକ ଓ ସାମାଜିକ ପର୍ବର ଉପଭୋଗ କରନ୍ତୁ। ଏହି ନୂଆ ଅନ୍ୟର ପର୍ବ ନବାନ୍ନ ସମ୍ପର୍କରେ କଥା ହେଉ ହେଉ ଆଜି ତ ସମୟ ହୋଇଗଲାଣି ମନୋରଞ୍ଜନୀ ସନ୍ଧ୍ୟାରୁ ବିଦାୟ ନେବାର। ତେବେ ବିଦାୟ ନେବା ପୂର୍ବରୁ ଆମ ପ୍ରିୟର ଶ୍ରୋତାବନ୍ଧୁମାନଙ୍କ ପାଖରେ ଗୋଟିଏ ଛୋଟ ଅନୁରୋଧ ରହିଲା। ଆମକୁ ନିଶ୍ଚୟ ଲେଖି ଜଣାଇବେ ଯେ ଆପଣଙ୍କ ନବାନ୍ନର ଅନୁଭୂତି କିପରି ଥିଲା, କେମିତି ପାଳନ କଲେ ଆପଣ ନୂଆଖାଇର ପର୍ବ। ଆମକୁ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ନୂତନ ସନ୍ଧ୍ୟାରେ କିଛି ନୂଆ ନୂଆ ତଥ୍ୟ ସୂଚନା ଆଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ସେଫାଳିକୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ଜୁହାର।

0: ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।

0: ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀ ମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ପ୍ରଚାର କରିଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ।
5: କାର୍ଯ୍ୟକ୍ରମ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: Nirmala Sitharaman met Uzbekistan's Deputy Prime Minister and Minister of Economy and Finance, Jamshid Kochhorov, in New Delhi on the sidelines of the BRICS summit. In a social media post, Ms. Sitharaman said during the meeting, both sides discussed strengthening bilateral economic and financial cooperation and exchanged views on areas of mutual interest. Union Home Minister Amit Shah has called upon the Indian gems and jewellery industry to ensure that the entire ecosystem and manufacturing chain of lab-grown diamonds remains firmly in Indian hands. Addressing the 52nd India Gems and Jewellery Awards ceremony in Mumbai, Mr. Shah said that the nature of the diamond trade is changing with the emergence of lab-grown diamonds. He said that the lab-grown diamonds market in terms of volume is expected to become nearly 50 times the size of the current diamond market, describing it as a monumental opportunity for India. In Indonesia, the death toll has risen to 6 after a ferry carrying more than 240 people overturned due to bad weather in the Java Sea today. Nearly 130 passengers and crew members remain missing. Indonesian rescuers said at least 107 people have been rescued so far as search and rescue operations continue around the vessel's last known location. In hockey, India's women's team has won the Junior Asia Cup title for the third consecutive time. The defending champions defeated China 1-0 in the final at Moshi in China this afternoon. Sanika Chandrakant Mane scored the only goal of the match in the 17th minute to help India secure the victory. With this triumph, India completed a hat-trick of Junior Asia Cup titles, having also won the championship in 2023 and 24. In men's cricket, India will begin the three-match 2020 international series against Afghanistan at the Arun Jaitley Stadium in Delhi this evening. The match will start at 7 p.m. Indian time. And in the Women's T20 Asia Cup cricket final, India will face defending champion Sri Lanka in Dubai today. India are the most successful team in Women's Asia Cup history with 7 titles. And with that, we end this news bulletin.
1: Akashvani Bhani Patna. ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନରୁ ଆଦିବାସୀ ଗୀତ କ୍ରମରେ ଶୁଣିବେ ମାଦଳୀ ଗୀତ। ସନ୍ଧ୍ୟା 6:30 ପରିବେଷଣ କରିବେ ଅନନ୍ତ ମାଝୀ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ 7:30। 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। 8:30 ସ୍ପୋର୍ଟସ୍ କେନ୍ 9:15 ସ୍ପଟ୍ଲାଇଟ୍। 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ ଓ 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବାମଦେବ ଜେନା, ନିଶିପ୍ରଭା ପାଣି, ରବୀନ୍ଦ୍ର କୁମାର ମହାପାତ୍ର, ଅନିତା ବେହେରା ଏବଂ ଚିତ୍ତରଞ୍ଜନ ଜେନା। ଚେତନ ଚିନ୍ତନ 6:30। 6:35 ଶୁଣିବେ ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:25। 7:30 ଶୁଣିବେ ଶ୍ରୀ ରାମଚରିତ ମାନସ। ଚାଷର କଥା 7:40। 7:45 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ। ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ କର ଓ ସ୍ନିଗ୍ଧା କର। ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ରିଲିକରି ପଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:45 ଶୁଣିବେ ବୈଦେଶୀ ବିଳାସ ହିନ୍ଦୀ କଥାଚିତ୍ର ଗୀତ 9:00। 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନ 12:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 12:30 ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଚିତ୍ତରଞ୍ଜନ ଜେନା, ଗାୟତ୍ରୀ ବୋଷ, ସିଦ୍ଧାର୍ଥ ମିଶ୍ର ଓ ସେବାରାଣୀ ମହାପାତ୍ର। ଚାଷର କଥା 1:10। 1:20 ପ୍ରଚାର କରିବୁ ଶକ୍ତିରୂପା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 2:45। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ସାହିତ୍ୟର କାର୍ଯ୍ୟକ୍ରମ ପ୍ରଚାର କରିବୁ 5:30। 6:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ଅଙ୍କୁରଣ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ডাকু ডাকু মর শাস উড়িলা আউ নাহি মর গতি হাস মকা।

0: ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ମାଦଳୀ ଗୀତ ପରିବେଷଣ କରିଥିଲେ ଅନନ୍ତ ମାଝି ଓ ସାଥୀ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ। ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଥୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ୟୁଏଇ ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9,00,000 ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣପଦକ। ବ୍ରିକ୍ସ ସମ୍ମିଳନୀରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ 18 ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ସମାବେଶୀ ବିକାଶର ଭବିଷ୍ୟତ ନିର୍ମାଣ ପାଇଁ ସହନଶୀଳତା, ନବସୃଜନ, ସମନ୍ୱୟ ଓ ନିରନ୍ତର ବିକାଶ ସମ୍ପର୍କରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି, ବ୍ରିକ୍ସ କେବଳ କେତେକ ଦେଶର ସମୂହ ନୁହେଁ, ବରଂ ଏହା ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ବ୍ରିକ୍ସ ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଏବଂ ଭବିଷ୍ୟତର ସହଯୋଗ ପାଇଁ ସ୍ପଷ୍ଟ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବ୍ରିକ୍ସ କେବଳ ଦେଶଙ୍କ ସମୂହ ନୁହେଁ, ସଲ୍ୟୁସନ୍ସ କା ଏକ ଇକୋସିଷ୍ଟମ ହେ। ଇସ୍ ସମିଟ ସେ ଆଡପ୍ଟ କିଆ ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ ହମାରେ ଶେୟର୍ଡ ଭିଜନ ଅର୍ ଫ୍ୟୁଚର କୋପରେସନ କୋ ସ୍ପଷ୍ଟ ଦିଶା ଦେଗା। ହମାରେ ଫ୍ରେମୱର୍କ ଫାଇଲ ସେ ଆଗେ ବଢ଼କର ରିୟଲ ରାଇଟ ପେ ଇମ୍ପାକ୍ଟ ପୈଦା କରେ, ଇସ୍କେ ଲିଏ ହମ ସବ ମିଲକର କାମ କରେଙ୍ଗେ।
0: ମହାମାରୀ ଏବଂ ଜଳବାୟୁ ବିପର୍ଯ୍ୟୟ ଭଳି ବୈଶ୍ୱିକ ସଂକଟର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ଥିରତା ଓ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଏକ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି। ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର ନ କରି ଏହାର ସମାବେଶୀ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହ ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ, ଅର୍ବାନ୍ ମୋବିଲିଟି ହବ୍, ଡିଜିଟାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ଚାଷୀଙ୍କ ପାଇଁ ଡିଜିଟାଲ କୃଷି ନେଟୱାର୍କ ଭଳି ପ୍ରସ୍ତାବ ଦିଆଯାଇଛି। ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କ ସମେତ ମାଲେସିଆ, ଭିଏତନାମ

0: ସାଉଦି ଆରବ ଏବଂ ଜାତିସଂଘ ମହାସଚିବଙ୍କ ସମେତ 10ଟି ସହଭାଗୀ ଦେଶର ନେତାମାନେ ଯୋଗ ଦେଇଥିଲେ। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୀନ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଉଦ୍ଯାପନୀ ଦିବସରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଶେଷ କରି ଗଣମାଧ୍ୟମକୁ ନିଜ ବିବୃତ୍ତିରେ ଶ୍ରୀ ମାଝୀ କହିଛନ୍ତି, ୟୁଏଇ ଗସ୍ତ କାଳରେ ଓଡ଼ିଶା ସରକାରଙ୍କ ସହ ମୋଟ 8ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ 16ଟି ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟକୁ 2,43,162 କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହା ମାଧ୍ୟମରେ ମୋଟ 9 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ହାସଲ ହୋଇଥିବା 20 ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 22,05,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ପୁରା ବଡ ଫୋକସ କରିଛୁ। ଆମର ସମୃଦ୍ଧ ଓଡ଼ିଶା ଗଠନ କରିବାରେ ପ୍ରତିଷ୍ଠିତ ହୋଇପାରିବ। ଆମର ଯେଉଁ ଶିଳ୍ପାୟନ ଏବଂ ନିବେଶକୁ ଆମେ ଅଧିକ ଗୁରୁତ୍ୱ ଦେଇଛୁ। ଏ ଗସ୍ତ ଭିତରେ 52ଟି ବିଜନେସ୍ ମିଟିଂ କରିଛି, 6ଟି ହେଉଛି ରାଉଣ୍ଡ ଟେବୁଲ ବୈଠକ ହୋଇଛି, 40ଟି 1-to-1 ରୋଡ ଶୋରେ ଆମେ ବିଭିନ୍ନ ନିବେଶକାରୀଙ୍କ ସହିତ ଭେଟ କରିଛୁ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଓ ଆସନ୍ତା 10 ବର୍ଷ ମଧ୍ୟରେ ରାଜ୍ୟକୁ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଏକ ଦଳ ଗତ 9ରୁ 11 ତାରିଖ ପର୍ଯ୍ୟନ୍ତ ଆବୁଧାବି ଓ ଦୁବାଇରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସଂସ୍ଥା ଓ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲା। ବରିଷ୍ଠ ନାଗରିକମାନଙ୍କ ସମ୍ମାନଜନକ ଜୀବନ ଅତିବାହିତ ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ଥ କହିଛନ୍ତି, ଦେଶର 2,88,000ରୁ ଅଧିକ ବରିଷ୍ଠ ନାଗରିକ ଆଶ୍ରୟ, ପୁଷ୍ଟିକର ଖାଦ୍ୟ, ଚିକିତ୍ସା, ଫିଜିଓଥେରାପି ଏବଂ ମନୋରଞ୍ଜନ ଭଳି ଜରୁରୀ ସୁବିଧା ଦ୍ୱାରା ଉପକୃତ ହୋଇଛନ୍ତି। ବୃଦ୍ଧ ଓ ବୃଦ୍ଧାମାନଙ୍କ ଯତ୍ନ ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଦେଶର ବିଭିନ୍ନ ସ୍ଥାନରେ 142ଟି ନୂତନ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀକୁ ମଞ୍ଜୁର କରାଯାଇଛି। ସ୍ୱାଧୀନ ଜୀବନଯାପନ ପାଇଁ 200ରୁ ଅଧିକ ଶିବିର ଆୟୋଜନ କରାଯାଇ 4,90,000ରୁ ଅଧିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକମାନଙ୍କୁ 23,93,000 ସହାୟକ ଉପକରଣ ବଣ୍ଟନ କରାଯାଇଥିବା ନେଇ ସଚିବ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଆରମ୍ଭ ହେଉଥିବା ସେବା ସଂକଳ୍ପ ଅଭିଯାନକୁ ରାଜ୍ୟରେ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା ଏହି ଅଭିଯାନର ଲକ୍ଷ୍ୟ। ଆସନ୍ତା 17 ତାରିଖରୁ ଅକ୍ଟୋବର 17 ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ, ଚାରାରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ ବୋଲି ଅଭିହିତ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ମହିଳା ସଶକ୍ତିକରଣ, ଚାଷୀଙ୍କ ସମୃଦ୍ଧି, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଗରିବଙ୍କ କଲ୍ୟାଣ ଓ ଜନଜାତି ସମାଜର ଉନ୍ନତିକୁ ମଧ୍ୟ ଅଭିଯାନର ସେବାମୂଳକ ଦୃଷ୍ଟିକୋଣ ସହ ଯୋଡ଼ାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ସେବାରୁ ସଂକଳ୍ପ, ସଂକଳ୍ପରୁ ବିକାଶ ଏବଂ ବିକାଶରୁ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ଡକ୍ଟର ମହାପାତ୍ର ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ସଫଳ ରୂପାୟନ ଏବଂ ଅଭିଯାନକୁ ଜନମୁଖୀ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେଉଛି। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ

0: ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଆଜି ସନ୍ଧ୍ୟା ଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କନିଷ୍ଠ ମହିଳା ହକି ଦଳ ଏସିଆ କପ୍ ବିଜୟୀ ହୋଇଛି। ଚୀନ୍ର ମୋକିଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଭାରତ ଚୀନ୍କୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ମ୍ୟାଚ୍ର 17ତମ ମିନିଟ୍ରେ ଦଳ ପକ୍ଷରୁ ସାନିକା ଚନ୍ଦ୍ରକାନ୍ତ ମାନେ ଏକ ଗୋଲ୍ ସ୍କୋର କରି ଭାରତକୁ ଏହି ବିଜୟ ଦେଇଛନ୍ତି। ଏଥିସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ କନିଷ୍ଠ ଏସିଆ କପ୍ ଟାଇଟଲ୍ ହାସଲ କରିଛି। ଏଥିପୂର୍ବରୁ ଦଳ 2023 ଏବଂ 2024 ମସିହାରେ ଏସିଆ କପ୍ ଜିତିଥିଲା। ଜାପାନ ଇଣ୍ଟରନ୍ୟାସନାଲ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶ୍ରୀ ଭଗତ ଏହା ବ୍ୟତୀତ ପୁରୁଷ ଡବଲ୍ସରେ ସାଥୀ ଖେଳାଳି ସୁକାନ୍ତ କଦମଙ୍କ ସହ ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସିଙ୍ଗଲ୍ସ ଫାଇନାଲ୍ରେ ଚମତ୍କାର ପ୍ରଦର୍ଶନ କରିବା ସହ ସ୍ୱଦେଶ ଖେଳାଳି ଉମେଶ କୁମାରଙ୍କୁ 21-16, 21-8 ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। UAE ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9 ଲକ୍ଷ ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଅଗ୍ରପୂଜ୍ୟ ଦେବତା ଶ୍ରୀ ଗଣେଶ, ସ୍ଥୂଳତନୁ ଗଜେନ୍ଦ୍ର ବଦନ, ଏକଦନ୍ତ ଲମ୍ବୋଦର କିନ୍ତୁ ସେ ସୁନ୍ଦର, ବିଦ୍ୟା ବୁଦ୍ଧି ସିଦ୍ଧିଦାତା। ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ପ୍ରଥମେ ସ୍ମରଣ ନ କଲେ ବିଘ୍ନ ବିନାଶ ହୁଏ ନାହିଁ। ସ୍ୱାଧୀନତା ଆନ୍ଦୋଳନ ସମୟରେ ବି ଭାରତବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶଭକ୍ତିର ଭାବନା ଜାଗ୍ରତ କରି ରଖିବା ଲାଗି ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଆରମ୍ଭ କରିଥିଲେ ମହାରାଷ୍ଟ୍ରର ଲୋକପ୍ରିୟ ଗଣେଶ ପର୍ବ। ଏବେ ଗଜାନନଙ୍କ ସ୍ୱାଗତ ପାଇଁ ପ୍ରକୃତି ସହିତ ମଣିଷ ବି ପ୍ରସ୍ତୁତ। ଗଣପତିଙ୍କ ପୂଜାରୁ ପ୍ରାରମ୍ଭ ହୁଏ ପାର୍ବଣର ଋତୁ। ଆସନ୍ତାକାଲି ଗଣପତିଙ୍କ ଆରାଧନାର ତିଥି ଅବସରରେ ଦେଶ ବିଦେଶରେ ଗଜାନନଙ୍କର ବିଭିନ୍ନ ସ୍ୱରୂପ ସମ୍ପର୍କରେ ଆସନ୍ତୁ ଜାଣିବା। ଗଣେଶଙ୍କର ଗଜାନନ ସ୍ୱରୂପକୁ ଆମେ ପୂଜା କରିଥାଉ। ତାଙ୍କ ଦେହରେ ହାତୀ ମୁଣ୍ଡ ଲାଗିବା ସମ୍ପର୍କରେ ପୌରାଣିକ କାହାଣୀ ମଧ୍ୟ ରହିଛି। ତେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଗଣେଶଙ୍କର ନରମୁଖଧାରୀ ପ୍ରତିମା ପୂଜା କରାଯାଇଥାଏ। ତାମିଲନାଡୁର ତିରୁବରୁର ଜିଲ୍ଲା ଅନ୍ତର୍ଗତ କୁଥାନୁରଠାରୁ 3 କିଲୋମିଟର ଦୂରରେ ତିଳତର୍ପଣ ପୁରୀ ରହିଛି। ସେଠାରେ ଆଦିବିନାୟକଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ସମ୍ପୂର୍ଣ୍ଣ ମାନବୀୟ ରୂପରେ ଭଗବାନ ଗଣେଶ ପୂଜା ପାଉଛନ୍ତି। ଏହି ମନ୍ଦିର ମୁକ୍ତିକ୍ଷେତ୍ର ନାମରେ ପରିଚିତ ଥିବାବେଳେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଶାନ୍ତି ପାଇଁ ଏଠାକୁ ପୂଜା କରିବାକୁ ଆସିଥାନ୍ତି। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ବିଧିବିଧାନରେ ପୂଜା କରାଇଥିଲେ। ସେବେଠାରୁ ଏହି ବ୍ୟବସ୍ଥା ପ୍ରଚଳିତ ରହିଆସିଛି। ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେଜଣ ନିଜ ଇଚ୍ଛାରେ ସାଥୀଟିଏ ବାଛିଥିଲେ ବି ସେମାନଙ୍କର ବିବାହ ପାଇଁ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସି ପହଞ୍ଚେ। ଏମିତି ଯୋଡ଼ିଙ୍କ ମନସ୍କାମନା ପୂରଣ ଲାଗି ମଧ୍ୟପ୍ରଦେଶର ଗ୍ୱାଲିୟରରେ ଅବସ୍ଥାପିତ ବିଘ୍ନରାଜ ବେଶ ପ୍ରସିଦ୍ଧ। ବିବାହ ପାଇଁ ଇଚ୍ଛୁକ ଯୋଡ଼ି ଏଠାକୁ ଆସି ମାନସିକ କରିବା ସହିତ ପୂରଣ ହେବା ପରେ ଏହି ମାନସିକ ଉତ୍ତାରିବା ଲାଗି ବିଶେଷ ପୂଜା କରିବାକୁ ହୋଇଥାଏ। ସହରର ସିନ୍ଦେ କ୍ୟାଣ୍ଟ ଅଞ୍ଚଳରେ 250 ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଗଣପତି ବିରାଜମାନ କରିଛନ୍ତି। ଅର୍ଜିୱାଲେ ଗଣପତି ଭାବେ ସେ ପରିଚିତ। ଏହି ଗଣପତିଙ୍କ ପାଖକୁ ସବୁ ଶ୍ରେଣୀର ଭକ୍ତ ଆସୁଥିଲେ ମଧ୍ୟ ବାହାଘର ନିର୍ବିବାଦରେ କରାଇଦେବା ଲାଗି ପ୍ରାୟତଃ ପ୍ରେମୀ ଯୁଗଳ ଆସିଥାନ୍ତି। ବାହାଘର ହୋଇଯିବା ପରେ ସେମାନେ ଏଠାକୁ ଆସି ଗଣପତିଙ୍କୁ ଧନ୍ୟବାଦ ଦେବା ସହିତ ବିଶେଷ ପୂଜାର୍ଚ୍ଚନା କରାଇଥାନ୍ତି। ଗଣପତିଙ୍କୁ ଦୁବରେ ପୂଜା କରି ଲଡ଼ୁ ଭୋଗ କରାଯାଏ। ପ୍ରତ୍ୟେକ ବୁଧବାର ସେଠାରେ ଭଣ୍ଡାରା ଆୟୋଜିତ ହୁଏ। ଏଥିରେ ଏଭଳି ନବଦମ୍ପତିଙ୍କ ଦାନ ବ୍ୟତୀତ ଆଉ କୌଣସି ଚାନ୍ଦା ନିଆଯାଏ ନାହିଁ।

ଗଣପତିଙ୍କର ସର୍ବୋଚ୍ଚ ପ୍ରତିମା ଥାଇଲାଣ୍ଡର ଖ୍ଲୋଙ୍ଗ୍ଖୁଏନ୍ଠାରେ ରହିଛି। ଚାକୁଏଙ୍ଗ୍ ସାଓ ରାଜ୍ୟରେ ଖ୍ଲୋଙ୍ଗ୍ଖୁଏନ୍ ଗଣେଶ ଇଣ୍ଟରନ୍ୟାସନାଲ୍ ପାର୍କରେ ଗଣପତିଙ୍କର ଏହି 39 ମିଟର ବା ପ୍ରାୟ 128 ଫୁଟ ଉଚ୍ଚ କାଂସ୍ୟ ପ୍ରତିମା ପ୍ରତିଷ୍ଠିତ। 854 କାଂସ୍ୟଖଣ୍ଡ ମିଶି ହୋଇଥିବା ଏହି ପ୍ରତିମା ପ୍ରାୟ 12 ମହଲା ଅଟ୍ଟାଳିକାର ଉଚ୍ଚତା ସହିତ ସମାନ। ଏହି ଗଣପତି ସେଠାରେ ଫ୍ରା ଫିକାନେତ୍ ନାମରେ ପରିଚିତ। 2008 ଆରମ୍ଭ ହୋଇଥିବା ଏହି ଉଦ୍ୟାନର କାର୍ଯ୍ୟ 2012 ଶେଷ ହୋଇଥିଲା। ଥାଇଲାଣ୍ଡରେ ପଣସ, ଆମ୍ବ, ଆଖୁ ଓ କଦଳୀ ପରି ଯେଉଁ 4 ଫଳ ପବିତ୍ର କାର୍ଯ୍ୟରେ ଲାଗିଥାଏ ସେସବୁ ଗଣପତିଙ୍କ ହାତରେ ରଖାଯାଇଛି। ଗଣପତିଙ୍କ ପେଟରେ ଏକ ସାପ ଗୁଡ଼ାଇ ହୋଇ ରହିଥିବା ବେଳେ ଶୁଣ୍ଢରେ ଲଡୁ ରହିଛି ଏବଂ ପାଦ ପାଖରେ ମୂଷା ବସିଛି। ଥାଇଲାଣ୍ଡରେ ଗଣପତି ଜ୍ଞାନର ଦେବତା ଭାବେ ମାନ୍ୟତା ପାଇଛନ୍ତି। ସେଠାକାର ଖ୍ୟାତନାମା ଶିଳ୍ପୀ ପିଟକ୍ ଚାଲେଅମ୍ଲାଓ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି। ଆୟର୍ଲାଣ୍ଡର କାଉଣ୍ଟି ୱିକ୍ଲୋଠାରେ ଏକ ବିଶ୍ୱ ପ୍ରସିଦ୍ଧ ଉଦ୍ୟାନ ରହିଛି ଯେଉଁଠାରେ ଭଗବାନ ଗଣେଶଙ୍କର ବିଭିନ୍ନ ରୂପ ଦେଖିବାକୁ ମିଳେ। ଏହି ଉଦ୍ୟାନଟି ସମ୍ପୂର୍ଣ୍ଣ ରୂପେ ଗଣେଶଙ୍କୁ ସମର୍ପିତ କହିଲେ ଭୁଲ ହେବନି। ସଙ୍ଗୀତ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଏଠାରେ ଭଗବାନ ଗଣେଶଙ୍କର ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବା ଭଙ୍ଗୀରେ 8 ମୂର୍ତ୍ତି ରହିଛି। ବୀଣାବାଦକ ଗଣେଶଙ୍କ ପାଦ ପାଖରେ ମୂଷା ଥିବା ମୂର୍ତ୍ତି ସହ ଗଣେଶ ପଢୁଥିବାର ମୂର୍ତ୍ତି ବେଶ୍ ଆକର୍ଷଣୀୟ। ଏହି ଉଦ୍ୟାନଟି 22 ଏକର ପରିବ୍ୟାପ୍ତ। ରାଉଣ୍ଡ ଉଡ୍ଠାରେ ଥିବା ଭିକ୍ଟର ସ୍ୱେ ନାମକ ଏହି ଉଦ୍ୟାନର ଗଣେଶ ମୂର୍ତ୍ତିଗୁଡ଼ିକ ଗ୍ରାନାଇଟ୍ ପଥରରେ ତିଆରି ହୋଇଥିବା ବେଳେ ଏଗୁଡ଼ିକ ମହାବଳୀପୁରମ୍ର ଶିଳ୍ପୀମାନେ ନିର୍ମାଣ କରିଛନ୍ତି। ଏବେ ଅବଶ୍ୟ ଉଦ୍ୟାନଟିକୁ ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

0: ଆକାଶବାଣୀ କଟକ ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ ଆକାଶବାଣୀ କଟକ
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀନ ଚାଲିଥିବା 18 ନମ୍ବର ବ୍ରିକ୍ସ ଶିଖର ସମ୍ମିଳନୀ ଆଇଝଲା ଉଦ୍ଯାପିତ। ବ୍ରିକ୍ସ ସମ୍ମିଳନୀଥି ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଆଉ ଭବିଷ୍ୟତର ସହଯୋଗ ଲାଗିଥିବା ସ୍ପଷ୍ଟ ଦିଗ୍ଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକ ସମ୍ମିଳନୀ ଶେଷ କରିକରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ। କହିଲେ ସୁରଟା ବୁଝାମଣାପତ୍ର ସହିତ 2,43,000 କୋଟି ଅଧିକା ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ଆର୍ ଦିନେ ଉତରୁ ପଶ୍ଚିମ ଓଡ଼ିଶାନ ପାଳନ ହେବା କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଜୋରସୋରତି ଚାଲିଛି।

0: ପ୍ରସ୍ତୁତି ଆଉ ଲଘୁଚାପର ପ୍ରଭାବ ଥି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲା ନହିପାରେ ଧୁକା ଗର୍ଦ୍ଦି ସାଙ୍ଗେ ବର୍ଷା। ଏଥର ପୁରା ଖବର ବ୍ରିକ୍ସ ସମ୍ମିଳନୀଥି ନିଆଯାଇଥିବା ସବୁ ନିଷ୍ପତ୍ତିକେ ସମାଜର ଶେଷ ଧାଡ଼ିଥିବା ଲୋକର୍ଣ୍ଣ ପହଞ୍ଚାବାରକେ ସମୟାଜାନୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେଇଛନ୍। ନୂଆଦିଲ୍ଲୀନ ହୋଇଥିବା 2 ଦିନିଆ 18 ନମ୍ବର ବ୍ରିକ୍ସ ଶିଖର ସମ୍ମିଳନୀ ଉଦ୍ଯାପନୀ ଦିବସଟି ପ୍ରଧାନମନ୍ତ୍ରୀ ସମାବେଶୀ ବିକାଶର ଭବିଷ୍ୟତ ନିର୍ମାଣ ଲାଗି ସହନଶୀଳତା ନବସୃଜନ ସମନ୍ୱୟ ଆର୍ ନିରନ୍ତର ବିକାଶ ବାବଦେ ହୋଇଥିବା ଅଧିବେଶନକେ ସମ୍ବୋଧିତ କରିକରି କହିଛନ୍। ବ୍ରିକ୍ସ ଖାଲି କେତେଟା ଦେଶର ସମୂହ ନୁହେଁ, ଇଟା ପୃଥିବୀର ଭିନ୍ ଭିନ୍ ସମସ୍ୟା ସମାଧାନର ଗୋଟିଏ ମାଧ୍ୟମ ଏ। ବ୍ରିକ୍ସ ସମ୍ମିଳନୀଥି ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଆଉ ଭବିଷ୍ୟତର ସହଯୋଗ ଲାଗି ସ୍ପଷ୍ଟ ଦିଗ୍ଦର୍ଶନ ଦେବା ବୋଲି ଶ୍ରୀ ମୋଦି କହିଛନ୍।
1: हमें सभी आउटकम्स को समयबद्ध एक्शन और लास्ट माइल इम्पैक्ट से जोड़ना होगा। हमारे फ्रेमवर्क्स फाइल से आगे बढ़कर रियल लाइफ में इम्पैक्ट पैदा करें, इसके लिए हम सब मिलकर

0: ନିଆ 18 ନମ୍ବର ବ୍ରିକ୍ସ ଶିଖର ସମ୍ମିଳନୀ ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ସମାବେଶୀ ବିକାଶର ଭବିଷ୍ୟତ ନିର୍ମାଣ ଲାଗି ସହନଶୀଳତା, ନବସୃଜନ, ସମନ୍ୱୟ ଆର୍ ନିରନ୍ତର ବିକାଶ ବାବଦେ ହୋଇଥିବା ଅଧିବେଶନକେ ସମ୍ବୋଧିତ କରିକରି କହିଛନ୍, ବ୍ରିକ୍ସ ଖାଲି କେତେଟା ଦେଶର ସମୂହ ନୁହେଁ, ଇଟା ପୃଥିବୀର ଭିନ୍ ଭିନ୍ ସମସ୍ୟା ସମାଧାନର ଗୋଟିଏ ମାଧ୍ୟମ ଏ। ବ୍ରିକ୍ସ ସମ୍ମିଳନୀଥି ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଆଉ ଭବିଷ୍ୟତର ସହଯୋଗ ଲାଗି ସ୍ପଷ୍ଟ ଦିଗ୍ଦର୍ଶନ ଦେବା ବୋଲି ଶ୍ରୀ ମୋଦି କହିଛନ୍।
1: हमें सभी आउटकम्स को समयबद्ध एक्शन और लास्ट माइल इम्पैक्ट से जोड़ना होगा। हमारे फ्रेमवर्क्स फाइल से आगे बढ़कर रियल लाइफ में इम्पैक्ट पैदा करें, इसके लिए हम सब मिलकर काम करेंगे। साथियों, ब्रिक्स अपने तीसरे दशक में प्रवेश करने जा रहा है। अब दुनिया हमसे केवल आइडियाज और कमिटमेंट्स नहीं, कॉन्क्रीट रिजल्ट्स की अपेक्षा करता है। मुझे विश्वास है कि हम साझा प्रयासों से इन अपेक्षाओं पर जरूर खरे उतरेंगे।
0: ମହାମାରୀ ଆଉ ଜଳବାୟୁ ବିପର୍ଯ୍ୟୟ ବାଗରେ ବୈଶ୍ୱିକ ସଙ୍କଟର ମୁକାବିଲା ଲାଗି ବ୍ରିକ୍ସ ଦେଶମାନଙ୍କର ଭିତରେ ସ୍ଥିରତା ଆଉ ସହଯୋଗ ବଢ଼ାବାର ଉପରେ ଜୋର୍ ଦିଆଯାଇଛେ। ଏଥିଲାଗି ଗୋଟିଏ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ମିଳିଛେ। ପ୍ରଯୁକ୍ତି ବିଦ୍ୟା ଆଉ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକେ ଅସ୍ତ୍ର ହିସାବେ ବ୍ୟବହାର ନାଇଁ କରି କରି ଇତାର ସମାବେଶୀ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ଇତାର ସହିତ ବ୍ରିକ୍ସ MSME ପୋର୍ଟାଲ, ଅର୍ବାନ୍ ମୋବିଲିଟି ହଲ୍, ଡିଜିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଆର୍ ଚାଷୀମାନଙ୍କର ଲାଗି ଡିଜିଟାଲ କୃଷି ନେଟୱର୍କ ବାଗି ପ୍ରସ୍ତାବ ଦିଆଯାଇଛେ। ସମ୍ମିଳନୀଥି ବ୍ରିକ୍ସ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କ ସହିତ ମାଲେସିଆ, ଭିଏତନାମ, ସାଉଦି ଆରବ ଆର୍ ଜାତିସଂଘର ମହାସଚିବମାନଙ୍କ ସହିତ 10 ସହଭାଗୀ ଦେଶର ନେତାମାନେ ଯୋଗ ଦେଇଥିଲେ। ବ୍ରିକ୍ସ ସମ୍ମିଳନୀଥି ଯୋଗ ଦେଇଥିବା ନେତୃବୃନ୍ଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାବା ସହିତ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୀନ୍କେ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ଆଜି ଉଦ୍ଯାପନୀ ଦିବସଟି ଭିନ୍ ଭିନ୍ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସାଙ୍ଗେ ଦ୍ୱିପାକ୍ଷିକ ବୈଠକ କରିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସନ ଚାଲିଥିବା 3-ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଶେଷ କରିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଓଡ଼ିଶା ଫେରିଛନ୍। ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିବା ଋତୁରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗଣମାଧ୍ୟମକେ ନିବେଶକ ସମ୍ମିଳନୀର ସଫଳତା ଭାବେ ପ୍ରତିକ୍ରିୟା ରଖିକରି କହିଛନ୍, ଆବୁଧାବି ଆଉ ଦୁବାଇନ ହୋଇଥିବା ସମ୍ମିଳନୀଥି 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛେ। ମୋଟ 2,43,162 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ମିଳିଛେ। ଏଥିଲାଗି 6 ଲକ୍ଷରୁ ଅଧିକା ନିଯୁକ୍ତି ସୁଯୋଗ ତିଆରି ହେବାର ସମ୍ଭାବନା ରହିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଅଧିକାନୁ ଅଧିକା ନିବେଶ ଆଉ ନିଯୁକ୍ତି ତିଆରି କରିବାର ସରକାରଙ୍କର ମୂଳ ଉଦ୍ଦେଶ୍ୟ। ଓଡ଼ିଶା ଲାଗି ନିବେଶକମାନଙ୍କର ବଢ଼ୁଥିବା ଆସ୍ଥା ସମୃଦ୍ଧ ଓଡ଼ିଶାର ବିକାଶ ଯାତ୍ରାକେ ଅଧିକା କ୍ରିୟାଶୀଳ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ପୁରା ବଡ଼ ଫୋକସ୍ କରିଛୁ। ସମୁଦାୟ 8 MOU ଦସ୍ତଖତ ହୋଇଛି ଏବଂ 16 ଇନ୍ଭେଷ୍ଟମେଣ୍ଟ ଇଣ୍ଟେନ୍ସ ବା ନିବେଶର ସମ୍ଭାବନା ସୃଷ୍ଟି ହୋଇଛି ଆଉ ଏହାଦ୍ୱାରା 2,43,162 କୋଟି ଟଙ୍କା ନିବେଶର ପ୍ରସ୍ତାବକୁ ଆମେ ହାସଲ କରିଛୁ ଏବଂ ସେଥିରେ ନିଯୁକ୍ତି ବା ଏମ୍ପ୍ଲୟ ହିସାବରେ 6,18,725 ସଂଖ୍ୟାକୁ ଆମେ ପାର କରିଛୁ, ଯେଉଁଟାକି ଆମ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଗୋଟାଏ ସବୁଠାରୁ ବଡ଼ ସୁଯୋଗ ଆମେ ହାସଲ କରାଇ ପାରିଛୁ।
0: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଇବାକାଲ ବନ୍ଦ ରହିବା। ସରକାରୀ ଛୁଟି ଦିନ ଥିବାରୁ ଆଇବାକାଲ ଭୁବନେଶ୍ୱର ୟୁନିଟ୍ 2 ହେବାକୁ ଥିବା ଅଭିଯୋଗ ଶୁଣାଣିକେ ବନ୍ଦ ରଖାଯାଇଛେ। ପରବର୍ତ୍ତୀ ଶୁଣାଣି ତାରିଖ ସମ୍ବାଦପତ୍ର ଆଉ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 25 ଜନସେବାନୁ ପ୍ରେରଣା ନେଇକରି ସାରା ଦେଶରେ ମୂଲ ହେଉଥିବା ସେବା ସଂକଳ୍ପ ଅଭିଯାନକେ ରାଇଜେ ଗୋଟିଏ ବ୍ୟାପକ ଜନସେବା ଅଭିଯାନ କରାଯିବା। ସେବାକେ ଖାଲି ଗୋଟିଏ କାର୍ଯ୍ୟକ୍ରମଥି ସୀମିତ ନାଇଁ ରଖିକରି ଇତାକେ ଜନଭାଗିଦାରୀର ଗୋଟିଏ ଆନ୍ଦୋଳନ ବନାବାରକେ ଗୃହନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍। ଓଡ଼ିଶାନ ଇ ଅଭିଯାନକେ ସାଂଗଠନିକ ଜିଲ୍ଲା ମଣ୍ଡଲ ଆଉ ବୁଥ୍ ସ୍ତର ତକ୍ ନେବାର ସହିତ ସମାଜର ଶେଷ କ୍ଷେବେ ଥିବା ଲୋକନିକେ ପହଞ୍ଚବାର ଉପରେ ଜୋର୍ ଦିଆଯିବା। ଇ ଅବସରରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ, ବୃକ୍ଷରୋପଣ, ଜନସଚେତନତା ଆଉ ଭିନ୍ ଭିନ୍ ସାମାଜିକ ଆଉ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ଆୟୋଜିତ ହେବା। ଇତାର ସହିତ ସ୍କୁଲ ଆଉ କଲେଜ ସ୍ତରନ ବିକଶିତ ଭାରତ 2047 ରାଷ୍ଟ୍ର ନିର୍ମାଣ, ଜନସେବା ଆଉ ଯୁବଶକ୍ତି ବାଗିର ଭିନ୍ ଭିନ୍ ବିଷୟ ଉପରେ ପ୍ରତିଯୋଗିତାମାନ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଇବା ମଙ୍ଗଳବାର ଦିନ ପାଳନ କରାଯିବା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସକାଳ 9:40 ରୁ 9:54 ଭିତରେ ନବାନ୍ନ ଲାଗି ହେବା। ଇତାର ଆଗରୁ ମାଙ୍କ ନିକେ ସରିଆ ଧାନ ପହଞ୍ଚି ସାରିଛେ। ନୂଆଖାଇ ତିହାର ଲାଗି ଘରେ ଘରେ ବ୍ୟାପକ ପ୍ରସ୍ତୁତି ମୂଲ ହୋଇଥିବାର ବେଳେ ମା ସମଲେଶ୍ୱରୀ

ଆକାଶବାଣୀ ସମସ୍ତ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ 7:30 ମିନିଟ୍ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ

0: ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଉଦ୍ଯାପିତ ହେଲା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ରାଷ୍ଟ୍ର ସମୂହ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ। ମୁମ୍ବାଇଠାରେ ଆସନ୍ତାକାଲି ଷଷ୍ଠ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣାରେ 6 ଜଣଙ୍କ ମୃତ୍ୟୁ, 130 ନିଖୋଜ। ଏବଂ କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ବିଜୟୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବ୍ରିକ୍ସର ବିବିଧତା, ତା'ର ପରିଚୟ, ସହଯୋଗରେ ପ୍ରେରଣାକୁ ବଜାୟ ରଖିବା ଉଚିତ। ଦୁଇଦିନିଆ ଶିଖର ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିକ୍ସ କେବଳ ରାଷ୍ଟ୍ରଗୁଡ଼ିକର ସମୂହ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ଗତ ଦୁଇଦିନ ଧରି ଚାଲିଥିବା ଆଲୋଚନା ଏହି ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଶ୍ରୀ ମୋଦି କହିଛନ୍ତି, ଶିଖର ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ଭବିଷ୍ୟତ ସହଯୋଗ ପାଇଁ ଦିଗ୍ଦର୍ଶନ ଦେବ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସମବେତ ଭାବେ କାର୍ଯ୍ୟ କରି ବ୍ରିକ୍ସ ଢାଞ୍ଚାକୁ ଆଗେଇ ନେବା ଦିଗରେ ସହାୟକ ହେବେ।
1: ହମ୍ ଆଶା କରତେ ହେଁ ଇସ୍ ସମିଟ୍ ସେ ଉସମେ ଆଡପ୍ଟ କିଆ ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ ହମାରେ ଶେୟାର୍ଡ ଭିଜନ ଅର୍ ଫ୍ୟୁଚର କୋପରେସନ କୋ ସ୍ପଷ୍ଟ ଦିଶା ଦେଗା। ହମେ ସଭି ଆଉଟକମ୍ସ କୋ ସମୟବଦ୍ଧ ଆକ୍ସନ ଅର୍ ଲାଷ୍ଟ ମାଇଲ ଇମ୍ପାକ୍ଟ ସେ ଯୋଡ଼ନା ହୋଗା। ହମାରେ ଫ୍ରେମୱର୍କ ଫାଇଲ ସେ ଆଗେ ବଢ଼କର ରିଅଲ ଲାଇଫ ମେ ଇମ୍ପାକ୍ଟ ପୈଦା କରେ, ଇସ୍କେ ଲିଏ ହମ୍ ସବ୍ ମିଲକର କାମ କରେଙ୍ଗେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଯେ ପରସ୍ପର ସଂଯୁକ୍ତ ବିଶ୍ୱରେ କୌଣସି ସଂକଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ। ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କାଜାଖସ୍ତାନ ରାଷ୍ଟ୍ରପତି କାସିମ୍ ଜୋମାଟ୍ ଟୋକାୟେଭଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କାଜାଖସ୍ତାନ ସହ ଭାରତର ପୁରାତନ ସଭ୍ୟତାଗତ ସମ୍ପର୍କ ରହିଥିବା ବର୍ଣ୍ଣନା କରିଥିବା ବେଳେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଥିବା କହିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜନୀତି, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଯୋଗାଯୋଗ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଉଭୟଙ୍କ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିକାଶ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।

0: ଏକ୍ସପ୍ରେସିଆ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 107 ଜଣଙ୍କୁ ଉଦ୍ଧାର କରାଯାଇଛି। ଚୀନ୍ର ମୁକିଠାରେ ଚାଲିଥିବା କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ହାସଲ କରିଛନ୍ତି। ଭାରତୀୟ ପୁରୁଷ ଦଳ ଦକ୍ଷିଣ କୋରିଆକୁ 4-1 ପରାସ୍ତ କରି ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଜିତ ଯାଦବ, ଅନମୋଲ ଲେକା, ପ୍ରଭଦୀପ ସିଂ ଏବଂ ଆଶୁ ମର୍ଜ୍ୟ ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଭାରତ ଚତୁର୍ଥ ଥର ପାଇଁ ଏହି ବିଜୟ ହାସଲ କରିଛି। ପୂର୍ବରୁ 2015, 2023 ଏବଂ 2024ରେ ଭାରତୀୟ ପୁରୁଷ ଦଳ ଜୁନିୟର ଏସିଆ କପ୍ ଟାଇଟଲ୍ ହାସଲ କରିଥିଲା। ସେହିପରି ଭାରତୀୟ ମହିଳା ଦଳ ଚୀନ୍କୁ ଫାଇନାଲରେ 1-0 ପରାସ୍ତ କରି ଟାଇଟଲ୍ ହାସଲ କରିଛି। ଭାରତ ପକ୍ଷରୁ ସାନିକା ଚନ୍ଦ୍ରକାନ୍ତ ମାନେ 17ତମ ମିନିଟ୍ରେ ଗୋଟିଏ ଗୋଲ୍ ସ୍କୋର କରି ଏହି ବିଜୟ ହାସଲ କରିଥିଲେ। 2020 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲରେ ଆଜି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8ଟାରେ ମ୍ୟାଚ୍ ଆରମ୍ଭ ହେବ। ଜାପାନରେ ଚାଲିଥିବା ଟୋକିଓ ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତର ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଡବଲ୍ସ SL3 SU5ରେ ସୁକାନ୍ତ କଦମ ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଉଦ୍ଯାପିତ ହେଲା 18 ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ରାଷ୍ଟ୍ର ସମୂହ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ଏବଂ କନିଷ୍ଠ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: ରୋହନ ଓରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା। ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ, ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ଆକାଶବାଣୀ କଟକ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ନୂତନ ଫୁଡ୍ କୋର୍ଟ ଉଦ୍ଘାଟିତ ହୋଇଛି। ରାଜ୍ୟର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଏହାକୁ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ସହରବାସୀଙ୍କୁ ପରିଚ୍ଛନ୍ନ ଓ ସୁବ୍ୟବସ୍ଥିତ ପରିବେଶରେ ଖାଦ୍ୟ ଉପଲବ୍ଧ ହେବା ସହ ସ୍ଥାନୀୟ ବ୍ୟବସାୟୀ ଓ ଯୁବବର୍ଗଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।
5: ଗୋଟିଏ ଜାଗାରେ ସମସ୍ତଙ୍କ ସବୁ ପ୍ରକାର ଖାଦ୍ୟ ମିଳିଲା ଭଳିଆ ଗୋଟେ ବ୍ୟବସ୍ଥା, ଏବଂ ଏଠି 16ଟା ଏଇ ଫୁଡ୍ କୋର୍ଟରେ 16ଟା ଦୋକାନ, ହିତାଧିକାରୀ ମଧ୍ୟ ଅପେକ୍ଷା କରିଥିଲେ। ଚାବିଟା ମିଳିଲେ ଦୋକାନଟା ଆରମ୍ଭ ହେବ, ଏବଂ ବୋଧେ ଆଜି ଚାବି ବି ଆମେ ବାଣ୍ଟିଲୁ, ବାଣ୍ଟିବାର ସୌଭାଗ୍ୟ ବି ଆମକୁ ମିଳିଲା, ଏବଂ ସବୁ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି। ଏବଂ ଏଠି ତା ସହିତ କଷ୍ଟମର ମାନେ ମଧ୍ୟ ଖୁସି ଅଛନ୍ତି, ଅପେକ୍ଷା କରି ରହିଥିଲେ ଏ ଫୁଡ୍ କୋର୍ଟ କେବେ ଓପନ୍ ହେବ। ତାକୁ ମୁଁ ଆଶା କରିବି ନିଶ୍ଚିତ ଭାବେ ସମସ୍ତେ ଏ ଫୁଡ୍ କୋର୍ଟଟି ଚଳଚଞ୍ଚଳ କରିବେ ସବୁବେଳେ, ସମସ୍ତର ଆର୍ଥିକ ସ୍ୱଚ୍ଛଳତା ବି ହେବ, ଏବଂ ଏହି କଷ୍ଟମରକୁ ମଧ୍ୟ ସବୁ ପ୍ରକାର ଜିନିଷ ଗୋଟେ ଜାଗାରେ ଉପଲବ୍ଧ ହେବ। ଦେଖନ୍ତୁ ଆଗ୍ରହ କରୁଥିଲି ଯେ ଆମର ଏଠି ଅମୁଲର ଅଛି, ଆମର ଓମ୍ଫେଡ୍ର ବି ରହିବା ଆବଶ୍ୟକ, ଏବଂ ଆମର ଏଠି କୋରାପୁଟ କଫି ସାରା ବିଶ୍ୱରେ ତାର ନାଁ ହେଲାଣି, କୋରାପୁଟ କଫିର ଚାହିଦା ଏତେ ବଢ଼ିଲାଣି, କୋରାପୁଟ କଫିର ମଧ୍ୟ ଏଠି ନାଁରେ ମଧ୍ୟ ତା ବ୍ରାଣ୍ଡିଂ ବି ହେବା ଦରକାର ଅଛି ସେମାନେ ବି।
0: ରାୟଗଡ଼ା ଜିଲ୍ଲା ପରିଷଦର 83ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଶିଶୁଙ୍କ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି। ରାୟଗଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ମା' ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପ ସାଇଟ୍ରେ ଜମିଥିବା ଲିଗାସି ୱେଷ୍ଟର ବାୟୋ ମାଇନିଂ ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଯାନ୍ତ୍ରିକ ସଫେଇ ପାଇଁ ରାୟଗଡ଼ା ପୌର ପରିଷଦରେ ଏକ ଘରୋଇ ସଂସ୍ଥାକୁ ଆଗାମୀ 5

0: ବର୍ଷ ପାଇଁ ନିୟୋଜିତ କରାଯାଇଛି। ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ ଅବସରରେ ରାୟଗଡ଼ାରେ ସଚେତନତା ଶୋଭାଯାତ୍ରା ଓ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଦୁଇଦିନିଆ ରାୟଗଡ଼ା ଗସ୍ତରେ ଆସି ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ସୁରକ୍ଷା ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ରାୟଗଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାରେ ଏହି ଯୋଜନାରେ ମୋଟ 2,27,026 ଜଣ ହିତାଧିକାରୀ ସାମିଲ ହୋଇଥିବା ବେଳେ 4,280 ଜଣ ନୂତନ ହିତାଧିକାରୀ ଯୋଜନାରେ ଯୋଡ଼ି ହୋଇଛନ୍ତି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି 2 ମାସ ପରେ ଖୋଲାଯାଇଛି। ହୁଣ୍ଡିରୁ 54,15,902 ଟଙ୍କା, 64 ଗ୍ରାମ ସୁନା ଏବଂ ପ୍ରାୟ 1,764 ଗ୍ରାମ ରୂପା ସଂଗ୍ରହ ହୋଇଛି। ଏହାସହ ବିଦେଶୀ ମୁଦ୍ରା ମଧ୍ୟ
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
2: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। 248 ମିଟର ତଥା 1206 କିଲୋ ଯୋଗେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

ଦିନେ ଖେଳିଥିଲୁ ନଦୀ କୂଳେ ତିନ୍ତି ଜର ଜର କାମ ଭୋଳେ, ଦିନେ ଖେଳୁଥିଲୁ ନଦୀ କୂଳେ ତିନ୍ତି ଜର ଜର କାମ ଭୋଳେ,

ସପୁର ଅଣ୍ଟାକୁ ଝିନ ଶାଢ଼ୀ ଝାଡ଼ରେ ତୋହର ଗଲା ବୁଡ଼ି, ସପୁର ଅଣ୍ଟାକୁ ଝିନ ଶାଢ଼ୀ ଝାଡ଼ରେ ତୋହର ଗଲା ବୁଡ଼ି, ଶିରିଷ

0: ଶୁଣିଲି ବାବୁ,
1: ହଁ,
0: ଯେଡ଼େ ସୁନ୍ଦରା କରି ଘୁମରା ବଜେଇ କରି ଗାନା ବାଜନା ପରିବେଷଣ କଲେ
1: କଲେ
0: ମନଟା ଉଲ୍ଲାସି ଗଲା।
1: ହଁ ଦାଦା ଦେଖ, ଆର ଛନେ ଆସୁ ଆଜ ମୁଇଁ ତ କହିଲି ଜୈବିକ ସେ ସାର କଥା କହୁଥିଲି। ହଁ ହଁ, ଏ ବିଶେଷଜ୍ଞ ଆଜ୍ଞା ଗୋଟେ ଖେଟିଲେ ଆଜ୍ଞା ଇ ବାବଦେ କେନ୍ତା କରି ବୁଝଉଛନ୍, ହେଟା କ'ଣ ଚାଲ ଶୁଣୁ। ଧୀରେ ଧୀରେ ଲୋକର ସଂଖ୍ୟା ଯେତେବେଳେ ବଢ଼ି ବଢ଼ି ଚାଲିଛେ, ତ ଆମର ଚାଷୀ ଦାମନେ ବାଧ୍ୟ ହେଇକରି ସେମାନେ ନାନାଦି ଉପାୟ ଖୋଜିଛନ୍। ତ ଇତାର ଭିତରେ ସେ ସାରର ବ୍ୟବହାର କରିଛେ। ତ ସାରର କଥା କହିଲା ବେଲିକେ ଯେତେବେଳେ ଅଧିକ ପରିମାଣରେ ସରକାରୀ ସାର ବ୍ୟବହାର ହେଇଛେ, ତ ସେନେ ଏକା ଗୋଟେ କେଁ ବାହାରିଛେ, ଯାର ଫଳରେ ଆଜି ଧୀରେ ଧୀରେ କରି ଅଧିକ ମାତ୍ରାରେ ସାର ଦରକାର ହେଉଛେ, ନାନାଦି ରୋଗ ପୋକ ସବୁ ମାଡ଼ି ଆସୁଛେ। ତ ଇଟାକେ ଦେଖିକରି ବର୍ତ୍ତମାନ ଆମର ସରକାର କହିଲେ ଯେ ଜୈବିକ ସାର ତାକେ ପ୍ରୟୋଗ କର। ମାତ୍ର ଆଜି ବି ଆମେ ଉନ୍ଦୁଗୁପୁ ହେଇଯାଉଛୁଁ ଯେ ଜୈବିକ ସାର ବୋଇଲେ କାଣା, ଆର୍ ଇଟାକେ କେନ୍ତା କରି ପ୍ରୟୋଗ କରାଯିବା, ଆର୍ ଇଟା କଲେ ଲାଭ କାଁଟା ମିଲ୍ବା। ତ ଆଜି ଆମର ଯେନ୍ ବିଷୟବସ୍ତୁଟା ଆମେ ନେଇଛୁଁ ସେଟା ହେଉଛେ ଜୈବିକ ସାରର ପ୍ରୟୋଗ ଆର୍ ତାର ଉପକାରିତା। ଇ ବାବଦେ କହିବାକେ ଯେ ବୋଲିକରି ଆଜି ଆମର ବୈଠକନେ ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍। ଆଜ୍ଞା ହେଲେ ଡକ୍ଟର ଲକ୍ଷ୍ମୀକାନ୍ତ ଦାସ, ପ୍ରାଧ୍ୟାପକ, କ୍ଷେତ୍ର ବିଜ୍ଞାନ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା। ଆଜ୍ଞା ଜୁହାର,
2: ନମସ୍କାର।
1: ଆଜ୍ଞା ପ୍ରଥମ କରି ଆମର ଯେନ୍ ଚାଷୀ ଦବା ମା ବହିନମାନେ ଆପଣ କାର୍ଯ୍ୟକ୍ରମରେ ଶୁଣୁଛନ୍ ଆଜ୍ଞା, ତ ସେମାନଙ୍କୁ ଗୋଟେ କହିଦିଅନ୍ତି ଆଜ୍ଞା, ଜୈବିକ ସାର ବୋଲେ ଆମେ କାଁଟା ବୁଝ୍ମା ଆଜ୍ଞା?
2: ଜୈବିକ ସାର ବା ଆମେ ଯେଉଁଟା କହୁଛୁ ବାୟୋ ଫର୍ଟିଲାଇଜର୍ ବା ଜୀବାଣୁ ସାର, ଏଇଟା ହେଉଛି ଆମର ଗୋଟେ ପ୍ରାକୃତିକ ସାର ଯେଉଁଥିରେ ଅଣୁଜୀବ କିମ୍ବା ଯେଉଁ ବ୍ୟାକ୍ଟେରିଆ ମାନେ ସବୁ ଥାଆନ୍ତି, ଏହା ଆମେ ପ୍ରୟୋଗ କଲେ ମାଟିର ଉର୍ବରତା ବୃଦ୍ଧି କରେ, ଫସଲକୁ ମଧ୍ୟ ପୁଷ୍ଟିକର ତତ୍ତ୍ୱ ସବୁ ଯୋଗାଇଥାଏ, ଆଉ ରାସାୟନିକ ସାର ଭଳି ପରିବେଶର କିଛି କ୍ଷତି କରିନଥାଏ।
1: ଆଜ୍ଞା ଜୈବିକ ସାର ଆମେ ଏନ୍ତା ହେଲେ କାଁ ଯେ

0: ବ୍ୟବହାର କରମା ଆଜ୍ଞା?
1: ଜୈବିକ ସାର ଆମର କ'ଣ ପାଇଁ ବ୍ୟବହାର କରିବା, କାରଣ ଆମର ଅନେକ ଚାଷୀ ଭାଇମାନେ ଦେଶର ସବୁଆଡ଼େ ଆମର ବହୁଳ ଭାବରେ ରାସାୟନିକ ସାର ପ୍ରୟୋଗ କରୁଛନ୍ତି ଏବଂ କାହିଁ ପ୍ରୟୋଗ କରୁଛନ୍ତି, ଆମର ଲକ୍ଷ୍ୟ ହେଉଛି ଅଧିକ ଅମଳ ପାଇବା ଏବଂ ଉତ୍ପାଦନ କ୍ଷମତା ଫସଲର ବୃଦ୍ଧି କରିବା। ଆଉ ଏଇ ରାସାୟନିକ ସାର ପ୍ରୟୋଗ କଲେ ଉତ୍ପାଦନ ବୃଦ୍ଧି ପାଉଛି କିନ୍ତୁ ପରିବେଶ ପ୍ରଦୂଷଣ ତା ସହିତ ମଧ୍ୟ ଘଟୁଛି ଏବଂ ମାଟିର ସ୍ୱାସ୍ଥ୍ୟ ମଧ୍ୟ ଲମ୍ବା ସମୟ ପାଇଁ ଖରାପ ରହୁଛି। ତେଣୁକରି ଆମେ ଯଦି ତା ବଦଳରେ ଆମେ ଯେଉଁ ଜୀବାଣୁ ସାର ବା ଜୈବିକ ସାର ପକାଇବା ତାହେଲେ ଆମର ମାଟିର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିବ ଏବଂ ପରିବେଶ ମଧ୍ୟ ପ୍ରଦୂଷଣ ହେବାରୁ ରକ୍ଷା ପାଇପାରିବ ଏବଂ ମାଟିର ସ୍ୱାସ୍ଥ୍ୟ ମଧ୍ୟ ଲମ୍ବା ସମୟ ପାଇଁ ଆମେ ବଜାୟ ରଖିପାରିବୁ।
0: ବାସ୍ତବରେ ଆଜି ଆମେ ଦେଖୁଛୁ ଯେ ମାଟି ସବୁ ଆଜ୍ଞା ଟାନ୍ ହେଇଯାଉଛି। ଯେନ୍ ଆମେ ଦେଖୁଥିଲୁ କେଚୁଆ ଦେଖୁଥିଲୁ କି ଯେନ୍ ଆମର ଗଲା ଯେ ଘୁଲି ଦେଖୁଥିଲୁ ମାଛ କଙ୍କରା ଦେଖୁଥିଲୁ, ଧୀରେ ଧୀରେ ସେମାନେ ବି ନେଇ ଦିଶିପାରୁନେ। ଆରୁ ମାଟି ଯେନ୍ ଟାଣ ହେଇଗଲା ଆମେ ଯେନ୍ ସରକାରୀ ସାର ବ୍ୟବହାର କରୁ ଖର୍ଚ୍ଚାନ୍ତ ବି ହେଇ ଆସୁଛୁ। ତ ଏବେ ଯେନ୍ ଖର୍ଚ୍ଚା କଥା ଆମେ ଯଦି ଦେଖ୍ମା ବୋଇଲେ ଆଜ୍ଞା, ଆମର ଇନେ ଏଇ ଯେନ୍ ସାର ଆମେ ବ୍ୟବହାର କର୍ମା ଇନେ ଲାଭ କ୍ଷତି ସବୁ କାଣା ଆସ୍ବା ଆଜ୍ଞା?
1: ଖର୍ଚ୍ଚ ତ ଆମର ଯାହା ହେଲେ ବି ରାସାୟନିକ ସାରରେ ବେଶୀ ରହିବ, ଅଧିକ ରହିବ ଆମର ଜୈବିକ ବା ଜୀବାଣୁ ସାର ଅପେକ୍ଷା। କାହିଁକିନା ରାସାୟନିକ ସାରଟା ଆମର କାରଖାନାରୁ ତିଆରି ହେଉଛି, କାରଖାନାରୁ ତିଆରି ହୋଇକି ସେଇଟା ତାପରେ ଆପଣ ବିଭିନ୍ନ ରାଜ୍ୟକୁ ଯାଉଛି ଏବଂ ଜିଲ୍ଲାକୁ ବିଭିନ୍ନ ବ୍ଲକକୁ, ତାପରେ ଆପଣଙ୍କର ସେଇଟା ପରିବହନ କରିକି ଯୋଗାଯାଉଛି। କିନ୍ତୁ ଆମର ଯେଉଁଟା ଜୀବାଣୁ ସାର ଆମର ଜୈବିକ ସାର, ସେଇଟା ଆପଣ ଚାଷୀ ଭାଇମାନେ ଭଉଣୀମାନେ ନିଜେ ଚାହିଁଲେ ବି ସେ ତାଙ୍କ ନିଜ ଗାଁରେ ନିଜ ବ୍ଲକରେ ନିଜ ଗାଁରେ ବି ସେଇଟା କରିକି ସେଇଟା ଉତ୍ପାଦନ କରିକି ଅନ୍ୟମାନଙ୍କୁ ମଧ୍ୟ ବ୍ୟବସାୟିକ ଭିତ୍ତିରେ ସେଇଟା ବିକ୍ରି କରିପାରିବେ। ତେଣୁ ତା'ର ଖର୍ଚ୍ଚ ବହୁତ କମ୍। କେମିତି ଗୋଟେ ଦେଉଛି ଆପଣଙ୍କର ଦେଖନ୍ତୁ, ବର୍ଷକୁ ଓଡ଼ିଶାରେ ପ୍ରାୟ ହାରାହାରି 234 ଟନ୍ ଆମର ଭାରତରେ ଭାର ନିୟୁତ ଟନ୍ ଏବଂ ଆମର ସମଗ୍ର ବିଶ୍ୱରେ 143 ଟନ୍ ଯବକ୍ଷାରଜାନ ସାର ବର୍ଷକୁ ପ୍ରାୟ ପ୍ରୟୋଗ ହେଉଛି। କିନ୍ତୁ ଏଇ ରାସାୟନିକ ସାର ଯଦି ଦେଖିବା, ଆମର ଯଦି କାରଖାନାରେ ତିଆରି ହେଉଛି, 1 କିଲୋ ଯବକ୍ଷାରଜାନ ପ୍ରସ୍ତୁତ କରିବା ପାଇଁ ପ୍ରାୟ 11 କିଲୋ ୱାଟ୍ ଘଣ୍ଟା ଶକ୍ତି ଖର୍ଚ୍ଚ ହେଉଛି ଏବଂ ବହୁତ ଖର୍ଚ୍ଚ ବହୁଳ। ସେହି ହିସାବରେ ଆମର ଜୈବିକ ସାର ବହୁତ କମ୍। ଆପଣ ଦେଖନ୍ତୁ ରାସାୟନିକ ସାର ୟୁରିଆ ଧରନ୍ତୁ ଆମର ପ୍ରାୟ 400-500 ଟଙ୍କା ପଡ଼ିବ ଗୋଟେ ବସ୍ତା ଆପଣଙ୍କର ଏପଟେ ରାସାୟନିକ ସାର, ଆପଣଙ୍କର ଆମର ଜୈବିକ ସାର ବା ଜୀବାଣୁ ସାର ସେହି ହିସାବରେ ବହୁତ କମ୍ ପଡ଼ିବ, ପ୍ରାୟ 200-300 ଟଙ୍କା ତା ଭିତରେ ମିଳିଯିବ ଆପଣଙ୍କର, ସେଥିରୁ ଖର୍ଚ୍ଚ ବହୁତ କମ୍ ରହିବ।
0: ଆଜି ବି ଆମର ଲୋକର ଗୋଟେ ଧାରଣା ଅଛି ଆଜ୍ଞା, ଯେ ବୋଲଛନ୍ ଯେ ବସ୍ତା ବସ୍ତା ଆମେ ଯଦି ସରକାରୀ ସାର ଯଦି ଢାଲି ଦେମା ବୋଇଲେ ଅଧିକ ଉତ୍ପାଦନ ହେବା। ଆର୍ ତ ସେମାନଙ୍କ ଭିତରେ ସେ ଧାରଣା ଗୋଟେ ଉପିଯାଇଛେ, ଯାହାଦ୍ୱାରା କି ଯାଇକରି ଅଧିକ ବି ଢାଲି ଦେଉଛନ୍। ତ ଆମେ ଯେତେବେଳେ ଏଇ ଜୈବିକ ସାରଟା ବ୍ୟବହାର କର୍ମା ଆଜ୍ଞା, ତ ତାର ଯେନ୍ ଆଇଦା ରହିଲା ଆଜ୍ଞା ଅମଲ, ତାର ଉପରେ କିଛି ଏମିତି ପ୍ରଭାବ ପଡ଼ବା ଆଜ୍ଞା?
1: ନିଶ୍ଚିତ। ତାପରେ ଆମର ଜୈବିକ ସାର ଆମର ବିଭିନ୍ନ ରିସର୍ଚ୍ଚ ଟ୍ରାଏଲ ସବୁ କରାହେଉଛି
0: ଆଜ୍ଞା,
1: ଆମର ସେ ଯେଉଁ ରିସର୍ଚ୍ଚ ଟ୍ରାଏଲ ଯେଉଁ ବୈଜ୍ଞାନିକ ମାନେ କରୁଛନ୍ତି ସେଥିରୁ ଯାହା ଜଣାପଡ଼ିଛି, ଆମର ଯେଉଁ ଜୀବାଣୁ ସାର ବା ଜୈବିକ ସାର ପ୍ରୟୋଗ କଲେ ବିଭିନ୍ନ ଫସଲରେ ତାର ଅମଳ ବୃଦ୍ଧି ହେଉଛି। ଆଉ ସେଥିପାଇଁ ଗୋଟେ ଡାଟା ଦେଉଛି, ଧରନ୍ତୁ ଧାନ ଫସଲରେ ଯଦି ଆମେ ଜୀବାଣୁ ସାର ପ୍ରୟୋଗ କରିବା ତାହେଲେ 7.2% ଅଧିକ ଅମଳ ରହିବ। ସେମିତି ମକାରେ ଯଦି କରିବା ତାହେଲେ 5.2%, ମୁଗରେ 27.8% ବହୁତ ବେଶୀ ଅମଳ, ଭଲ ମାନେ ବେଶୀ ଅଧିକ ଅମଳ ରହିବ। ବାଦାମରେ 9.1%, ଝୁଡ଼ଙ୍ଗରେ 29.5%, ବିନ୍ରେ 14%, ଭେଣ୍ଡିରେ 11.3% ଅଧିକ ଅମଳ ହେବ।
0: ଏଇଟା ତ ତାର ଅମଲ କଥା ଆପଣ କହିଦେଲେ ଆଜ୍ଞା, ଆମେ ଯଦି ବ୍ୟବହାର କଲେ କେନ୍ କେନ୍ ଚାଷରେ କେତେ ପରିମାଣରେ କାଣା ଆସ୍ବା
1: ଆଜ୍ଞା?
0: ତ ଆର୍ ଗୋଟେ କଥା ରହିଲା ଆଜ୍ଞା, ଆମେ ସାର କହିଦେଲେ ବିଭିନ୍ନ ପ୍ରକାର ଅଛି ଆଜ୍ଞା, ତ ଜୈବିକ ସାର ଯେନ୍ ପ୍ରକାର ଅଛି ଆଜ୍ଞା, ସେ ପ୍ରକାର ବିଷୟରେ କିଛି କହିଦେଲେ ଆଜ୍ଞା?
1: ସାଧାରଣତଃ ଆମର ଜୈବିକ ସାର ଆମେ ଦୁଇ ଭାଗରେ ଆମେ ବିଭକ୍ତ କରୁଛୁ, ଗୋଟେ ହେଉଛି ଆମର ଯବକ୍ଷାରଜାନ ଜାତୀୟ ଜୀବାଣୁ ସାର, ଆଉ ଗୋଟେ ହେଉଛି ଆମର ଫସ୍ଫରସ୍ ଜାତୀୟ ଜୀବାଣୁ ସାର।
0: ଏବେ ଯେନ୍ କହିଲେ ଆଜ୍ଞା, ଯେନ୍ ଯବକ୍ଷାରଜାନ ଜାତୀୟ ଯେନ୍ ସାରଟା କହୁଛନ୍, ସେଟା କେନ୍ ପ୍ରକାର ଅଛି, କାଁ କାଁ ସବୁ ହେବା ଆଜ୍ଞା, ତା ବିଷୟରେ ଟିକେ କହ
1: ଆଜ୍ଞା। ଯବକ୍ଷାରଜାନ ଜାତୀୟ ଜୀବାଣୁ ସାର ବହୁତ ପ୍ରକାର ଅଛି, ଅନେକ ପ୍ରକାରର, ତାକୁ ମୁଁ କହୁଛି ଗୋଟେ ଗୋଟେ। ଆପଣଙ୍କର ପ୍ରଥମେ ହେଉଛି ଗୋଟିଏ ଆପଣ ମୁଖ୍ୟ ଜୀବାଣୁ ସାର ଯବକ୍ଷାରଜାନ ଜାତୀୟ, ସେ ହେଉଛି ରାଇଜୋବିୟମ
0: ଆଜ୍ଞା ଆଜ୍ଞା।
1: ଏଇଟା ବହୁଳ ଭାବରେ ବ୍ୟବହାର ହେଉଛି ଆମର ଚାଷୀ ଭାଇମାନଙ୍କ ଦ୍ୱାରା। ଏଇଟା ମୁଖ୍ୟତଃ ଡାଲି ଜାତୀୟ ଫସଲରେ ଆମେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥାଉ। ଡାଲି ଜାତୀୟ ଫସଲରେ ଏଇ ଯେଉଁ ଏଇଟା ଗୋଟେ ବ୍ୟାକ୍ଟେରିଆ ଜାତୀୟ ଜୀବାଣୁ ସାର, ଆଉ ଡାଲି ଜାତୀୟ ଫସଲର ଚେରରେ ସେଇଟା ଯେଉଁଠି ଆମର ଭାତୁରୀ ଭଳିଆ ରହୁଛି ସେ ନୁଡ଼ୁଲ୍ସ, ସେଗୁଡ଼ା ସବୁ ସେମାନେ ରହିକି ଯବକ୍ଷାରଜାନ ମାନେ ଆମର ବାୟୁମଣ୍ଡଳରୁ ସଂଗ୍ରହ କରିକି ଫସଲକୁ ଯୋଗାଇଥାନ୍ତି। ପ୍ରାୟ ବର୍ଷକୁ ହାରାହାରି 20-80 କିଲୋଗ୍ରାମ ଯବକ୍ଷାରଜାନ ସେମାନେ ନିବନ୍ଧିତ କରିକି ଫସଲକୁ ଯୋଗାଇ ଦେଇଥାନ୍ତି। ସେହିଭଳି ଆଉ ଗୋଟେ ଅଛି ଆମର ଆଜୋଟୋବ୍ୟାକ୍ଟର ଆଉ ଆଜୋସ୍ପିରିଲମ, ଏମାନେ ବି ଏମାନେ ଦୁଇ ପ୍ରକାର, ମାନେ ବ୍ୟାକ୍ଟେରିଆ ଆଉ କବକ। ବ୍ୟାକ୍ଟେରିଆ ଜାତୀୟ ଯେଉଁମାନେ ସେମାନେ ମୁକ୍ତଜୀବୀ ଜୀବାଣୁ ଅଟନ୍ତି ଏବଂ ମୁଖ୍ୟତଃ ଆପଣଙ୍କର ଅଣଡାଲି ଜାତୀୟ ଫସଲ ପାଇଁ ଏମାନେ ପ୍ରୟୋଗ କରାଯାଏ। ଆଉ ଫସଲର ଏମାନେ ଚେର ନିକଟରେ ରହିକି ମଧ୍ୟ ବାୟୁମଣ୍ଡଳ ଯବକ୍ଷାରଜାନ ସାର ନିବନ୍ଧିତ

0: କରନ୍ତି। ପ୍ରାୟ ବର୍ଷକୁ ହାରାହାରି 20-35 କେଜି ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ସେମାନେ ଫସଲକୁ ଯୋଗାଇ ଦିଅନ୍ତି। ଗ୍ରୋଥ ହରମୋନ୍ ସବୁ ମଧ୍ୟ ଏମାନେ ସିକ୍ରେସନ୍ କରିବାରେ ସାହାଯ୍ୟ କରନ୍ତି। ତାପରେ ଆମର ଆଉ ଗୋଟେ ରହିଲା ଭଲ ଆମର ଯବକ୍ଷାରଜାନ ଜାତୀୟ ଜୀବାଣୁସାର, ସେଟା ହେଉଛି ନୀଳ ହରିତ ଶୈବାଳ, ଯେଉଁଟାକୁ ଆମେ BGA କହୁଛୁ, ବ୍ଲୁ ଗ୍ରୀନ୍ ଆଲ୍ଜି। ସେଟା ଗୋଟେ ଆମର ଗୋଟେ ଅଠାଳିଆ ନୀଳ ରଙ୍ଗର ଶୈବାଳ, ଏହା ପ୍ରାୟ ଯେଉଁଠି ସନ୍ତସନ୍ତିଆ ଠିଆ ପାଣି ଜାଗା ମାନେ ସ୍ଥାନମାନଙ୍କରେ ସେଟା ଦେଖାଯାଆନ୍ତି। ଆଉ ବର୍ଷକୁ ହେକ୍ଟର ପିଛା 10-15 କିଲୋ ଯବକ୍ଷାରଜାନ ସେମାନେ ଫସଲକୁ ଯୋଗାନ୍ତି। ଆର ଆଉ ଗୋଟେ ଆମର ଭଲ ଆମର ଏଥିରେ ସୁବିଧା ପାଇପାରିବା, ଯେଉଁଟାକି ଲୁଣା ଜମିରେ ଯଦି ଆମେ ଏଟାକୁ ପ୍ରୟୋଗ କରିବା ତାହେଲେ ସେଟା ଲୁଣା ଅଂଶ କମେଇବାରେ ମଧ୍ୟ ସାହାଯ୍ୟ କରିବ। ତାପରେ ଆଉ ଗୋଟେ ଭଲ ଯବକ୍ଷାରଜାନ ଜାତୀୟ ସାର ଯେଉଁଟାକି ଆମର ପ୍ରୟୋଗ କରିବା ପାଇଁ କୁହାହଉଛି ସେଇଟା ହେଉଛି ଆଜୋଲା। ଏହା ମଧ୍ୟ ଯବକ୍ଷାରଜାନ ନିବନ୍ଧନ କରିବାରେ ସାହାଯ୍ୟ କରିବ। ଏବଂ ଏଇଟା ହେଉଛି ଗୋଟେ ଶୈବାଳ ଯେଉଁଟାକି ଭାସମାନ ଦଳର ପତ୍ରର ତଳପଟେ ରହିଥାନ୍ତି। ଆଉ ଧାନ ଫସଲ ପାଇଁ ଏମାନେ ଆଜୋଲା ବହୁତ ଉପଯୋଗୀ। ଆଉ ବର୍ଷକୁ 20-25 କିଲୋଗ୍ରାମ ଯବକ୍ଷାରଜାନ ସେମାନେ ମାଟିରେ ମିଶିବାରେ ସାହାଯ୍ୟ କରନ୍ତି। ତା ଛଡ଼ା ଘାସ କିମ୍ବା ବାଳୁଙ୍ଗା ଏବଂ ଘାସ ବାଳୁଙ୍ଗା ଦମନ ମଧ୍ୟ କରିବାରେ ସାହାଯ୍ୟ କରିଥାଏ ଏବଂ ମାଛ ଖାଦ୍ୟ ହିସାବରେ କିଛି ମଧ୍ୟ ବ୍ୟବହାର କରିପାରିବେ।
1: ଏଇଟା ତ ଗଲା ଯବକ୍ଷାରଜାନ ସାର ବିଷୟରେ ଆପଣ କହିଦେଲେ ଆଜ୍ଞା। ଆଉ ଗୋଟେ କଥା ଯେନ୍ କହୁଥିଲେ ଆଜ୍ଞା, ଆପଣ ଫସ୍ଫରସ୍ ଜାତୀୟ କହୁଥିଲେ ଜୀବାଣୁ ସାର, ଇତାର ବିଷୟରେ କିଛି କହିଦେଲେ ଆଜ୍ଞା।
0: ନିଶ୍ଚିତ ଫସ୍ଫରସ୍ ଜାତୀୟ ଜୀବାଣୁ ସାର ଆମର ଏଇଟା ହେଉଛି ଆମର 2 ପ୍ରକାର ଅଛନ୍ତି, ଗୋଟେ ଆମର ବ୍ୟାକ୍ଟେରିଆ ପ୍ରଜାତି ଆଉ ଗୋଟେ କବକ ପ୍ରଜାତୀୟ। ଆଉ ଯେଉଁଟା ଆମର ବ୍ୟାସିଲସ୍ ସିଡ଼ୋମୋନାସ୍ ପ୍ରଜାତୀୟ ସେମାନେ 2 ପ୍ରକାର, ସେ ହେଉଛି ବ୍ୟାକ୍ଟେରିଆ ପ୍ରଜାତୀୟ। ଆଉ ଗୋଟେ ହେଉଛି ଯେଉଁଟା ଆମେ ଫଞ୍ଜି ବା କବକ କହୁଛୁ, ଆଜୋସ୍ପିରିଲମ୍ ଆଉ ପେନ୍ସିଲିୟମ୍ ପ୍ରଜାତୀୟ, 2 ପ୍ରକାରର ଫସ୍ଫରସ୍ ଜାତୀୟ ଜୀବାଣୁ ସାର ଅଛନ୍ତି। ଏବଂ ଏମାନଙ୍କର ମୁଖ୍ୟ କାମ ହେଉଛି ମାଟିରେ ଯେଉଁଟା ବାନ୍ଧି ହେଇକି କିଛି ସମୟରେ ଦେଖାଯାଏ ଯେଉଁ ଫସ୍ଫରସ୍ ଆମେ ଯେତେବେଳେ ପ୍ରୟୋଗ କରୁଛେ କିଛି ଅଂଶ ତା'ର ଫସ୍ଫରସ୍ ସେଇଟା ମାଟିରେ ସେଇଟା ବାନ୍ଧି ହେଇଯାଏ ଏବଂ ଅଦ୍ରବଣୀୟ ଅବସ୍ଥାରେ ରୁହେ, ଯେଉଁଟାକି ଫସଲ ନେଇପାରେ ନାହିଁ। କିନ୍ତୁ ଆମେ ଯଦି ଏ ଫସ୍ଫରସ୍ ଜାତୀୟ ଜୀବାଣୁ ସାର ପ୍ରୟୋଗ କରିବା, ଆମର ଯେତିକି ଆମର ଉଦାହରଣ ଦେଉଛି PSB VAM ଯେଉଁଟାକି ସେଗୁଡ଼ା ଯଦି ଆମେ ପ୍ରୟୋଗ କରିବା ତାହେଲେ ସେ ଅଦ୍ରବଣୀୟ ଫସ୍ଫରସ୍କୁ ସେଇଟା ପରିବର୍ତ୍ତନ କରିକି ଦ୍ରବଣୀୟ ଭାବକୁ ଫସ୍ଫରସ୍ କରାଇକି ଫସଲକୁ ଯୋଗାଇବାରେ ସାହାଯ୍ୟ କରିବ ଏବଂ ବର୍ଷକୁ ହାରାହାରି 40-50 କିଲୋ ଫସ୍ଫରସ୍କୁ ଯୋଗାଇ ଦେବ। ଆର ଭଲ ଏକ୍ଜାମ୍ପଲ୍ ହେଉଛି ଫସ୍ଫରସ୍ ଜାତୀୟ ଯେଉଁଟା ଉଦାହରଣ ଦେଲି PSB ଯେଉଁଟାକି ଆମେ କହୁଛୁ ଫସ୍ଫେଟ୍ ସଲୁବିଲାଇଜିଂ ବ୍ୟାକ୍ଟେରିଆ, ଆଉ ଗୋଟେ ହେଉଛି VAM ଭେସିକୁଲାର ଆବୋସ୍କୁଲାର ମାଇକ୍ରୋଜିଆ। ଏଇ ଦୁଇଟା ଆମର ଫସ୍ଫରସ୍ ଜାତୀୟ ଜୀବାଣୁ ସାରର ମୁଖ୍ୟ 2 ଜୀବାଣୁ ସାର ଏବଂ ଏମାନେ ବହୁତ ଆପଣଙ୍କର ନିର୍ଭରଯୋଗ୍ୟ।
1: ଆର ଗୋଟେ କଥା ମୋର ମନକେ ଆସୁଛି ଆଜ୍ଞା, ଆପଣ ଏତିକି ହେଲା ଯେନ୍ ବୁଝାଉଛନ୍ ଏ ଜୈବିକ ସାର କହୁଛୁ କି ଯେନ୍ଟାକି ଜୀବାଣୁ ସାର ବୋଲି ଆମେ କହୁଛୁ, ପ୍ରତ୍ୟେକ ଜିନିଷର ରହିଲା ଆଜ୍ଞା ଉଷ ହଉ କଷା ହଉ ତାର ଗୋଟେ ଖାଇବାର ବିଧି ଗୋଟେ ଅଛି ଆଜ୍ଞା, ପ୍ରୟୋଗ ଗୋଟେ ଯେନ୍ଟାକି କହୁଛୁ, ତ ଜୈବିକ ସାରକେ ଆମେ କେମିତି ପ୍ରୟୋଗ କର୍ମା ଆଜ୍ଞା?
0: ଭଲ କ୍ୱେଶ୍ଚିନ୍ ପଚାରିଲେ। ଏଇଟା ଆମର ଯେଉଁ ଆମେ ଏଇଟା 3 ପ୍ରକାର ସାଧାରଣତଃ ଆମେ ପ୍ରୟୋଗ ବିଧି ରହିଛି ଆମର ଜୈବିକ ସାର ବା ଜୀବାଣୁ ସାରର। ପ୍ରଥମଟା ହେଉଛି ଆମର ଆମେ ପକାଇପାରିବା, ଆମେ ମଞ୍ଜି ବିହନ ସହିତ ମିଶାଇକି ପ୍ରୟୋଗ କରିପାରିବା, ଯେଉଁଟାକୁ ଆମର ମଞ୍ଜି ଶୋଧନ ବେଳେ ଏବଂ ସିଡ଼୍ ଟ୍ରିଟମେଣ୍ଟ କହୁଛୁ ମଞ୍ଜି ଶୋଧନ ବେଳେ, ସେଇଟା ଆମେ କେମିତି ପକାଇବା, ମନେକର ଧରନ୍ତୁ ଯଦି ଆପଣଙ୍କର ଲିକୁଇଡ଼ ଫର୍ଟିଲାଇଜର୍ ଅଛି ତାହେଲେ 250 ml ଲିକ୍ୱିଡ଼ ମାନେ ଆମର ଲିକ୍ୱିଡ଼ ଫର୍ଟିଲାଇଜର୍କୁ ତାକୁ 1 ଲିଟର ପାଣିରେ ମିଶାଇକି ଗୋଟେ ମଣ୍ଡ ତିଆରି କରିବେ
1: ଆଜ୍ଞା।
0: ଏବଂ ତାପରେ ଆପଣ 1 ପିଛା ଯେତିକି ମଞ୍ଜି ଦରକାର, ଧରନ୍ତୁ ଡାଲି ଜାତୀୟ ଫସଲ 10 କେଜି, ତାହେଲେ ସେଥିରେ ମିଶାଇଦେବେ, ସେ ଯେଉଁ ମଣ୍ଡରେ ମିଶାଇଦେବେ। ତାପରେ ମିଶାଇ ଦେଲା ପରେ ଭଲ ଭାବରେ ଛାଣିକି ତାକୁ ଖରାରେ ଶୁଖାଇକି ଖୋଲା ଜାଗାରେ ଶୁଖାନ୍ତୁ ପଲିଥିନ୍ ଉପରେ, ତାପରେ ବୁଣିବା ପାଇଁ ନିଅନ୍ତୁ। ଆଉ ଯଦି ଆପଣଙ୍କର ପାଉଡ଼ର ଆପଣଙ୍କର ହିସାବରେ ଯଦି ଆପଣ ପ୍ରୟୋଗ କରିବେ ଆପଣ ତାହେଲେ 250 ଗ୍ରାମ ଜୈବିକ ସାର ନେବେ ବା ଜୀବାଣୁ ସାର, ତାକୁ 1 ପିଛା ଯେଉଁ ମଞ୍ଜି ଆମର 10 କେଜି ମଞ୍ଜି ମୁଗ ହଉ ବିରି ହଉ କାନ୍ଦୁଲ ହଉ ତାପରେ ଆପଣ ମିଶାଇ ଦେଇକି ତାକୁ ଆପଣ ଭଲ ଭାବରେ ଗୋଳେଇଦେବେ, ତାପରେ ଖରାରେ ଟିକେ ଶୁଖାଇକି ତାପରେ ବୁଣିବା ପାଇଁ ନେଇପାରିବେ। ତାପରେ ଇଏ ହେଉଛି ଆପଣ ଗଲା ବିହନ ସହିତ ମିଶାଇକି ପ୍ରୟୋଗର ପ୍ରଣାଳୀ। ତାପରେ ଆଉ ଗୋଟେ ଭଲ ପ୍ରଣାଳୀ ଅଛି ଯେଉଁଟା ଆମର ଜୈବାଣୁ ସାର ପ୍ରୟୋଗର, ସେଇଟା ହେଉଛି ଆମର ଚେର ବୁଡ଼ାଇ, ସେଇଟାକୁ ଆମେ ଇଂଲିଶରେ କହୁଛୁ ରୁଟ୍ ଡିପ୍ ଟ୍ରିଟମେଣ୍ଟ। ସେଇଟା ଆମେ ମୁଖ୍ୟତଃ ଧାନ ଯେଉଁଟା ତଳି ପଡ଼ିକିରି ଆମର ଯେଉଁଟା ତଳିଗୁଡ଼ା ରୁଆ ହେଉଛି ସେଇ ରୁଆ ଫସଲ ପାଇଁ ଧାନ ମୁଖ୍ୟତଃ, ସେଥିରେ ଆମେ 250 ml ଧରନ୍ତୁ ଜୀବାଣୁ ସାର ନେଲେ, ତାକୁ 4-5 ଲିଟର ପାଣିରେ ମିଶାଇଲେ ଗୋଟେ ମଣ୍ଡ ତିଆରି କଲେ, ତାପରେ ତଳିଗୁଡ଼ାକୁ ଆଣିବେ, ତଳିର ଚେରଗୁଡ଼ାକୁ ସେଥିରେ ଅଧଘଣ୍ଟା ପର୍ଯ୍ୟନ୍ତ 30 ମିନିଟ୍ ବୁଡ଼େଇକି ରଖିବେ। ତାପରେ ତଳିଗୁଡ଼ାକୁ ଆପଣ ମୁଖ୍ୟ ଫିଲ୍ଡକୁ ନେଇକି ଯିବେ ରୋଇବା ପାଇଁ। ତା ଛଡ଼ା ଆଉ ଗୋଟେ ମେଥଡ଼ ଅଛି ଆମର ଯେଉଁଟା କହୁଛୁ ମାଟିରେ ପ୍ରୟୋଗ କରିବା, ସେଟା ସଏଲ୍ ଆପ୍ଲିକେସନ୍ ଆମେ କହୁଛୁ ମାଟିରେ। ସେଠାରେ ଆପଣ କେମିତି ପକାଇବେ, ଜୈବିକ ସାର ବା ଖତକୁ ତାକୁ ଭଲ ଭାବରେ ମାଟିରେ ମିଶାଇବେ, ଧରନ୍ତୁ ଆପଣଙ୍କର 2 କେଜି ଆମେ ପକାଇଲେ ଆଜୁ, ଧର ଆମେ ଗୋଟେ ଜୀବାଣୁ ସାର ପକାଇଲେ ତା ଦେହରୁ 2 କେଜି ନେଲେ ଆଜୋଟୋବ୍ୟାକ୍ଟର ନେଲେ, କିମ୍ବା 50 କେଜି କମ୍ପୋଷ୍ଟ ବା ଖତ ନେଲେ, ଖତ ମିଶାଇକି ତାକୁ 24 ଘଣ୍ଟା ରଖିବେ ଏବଂ

0: ତାପରେ ନେଇକି ଯେଉଁ କ୍ଷେତରେ ବା ଜମିରେ ପ୍ରୟୋଗ କରିବେ, ଏଇଟା ହେଉଛି ଆପଣ ମାଟି ପ୍ରୟୋଗ।
1: ଏଇଟା ତ ପ୍ରୟୋଗର କଥା ଗଲା ଆଜ୍ଞା, ହେଲେ ଆଉ ଗୋଟେ କଥା ଅଛେ ପ୍ରୟୋଗ ପରେ ପରେ ମାତ୍ରାର କଥା ଅଛେ ଆଜ୍ଞା। ଯେତେବେଳେ କୌଣସି ଔଷଧ ଯେତେବେଳେ ଆମେ ଖାଇଦେଉଛୁ, ଅଧିକ ମାତ୍ରା ହେଲେ ଆମକେ ରିଆକ୍ସନ୍ କଲା ବୋଲୁଛୁ, ଗାଗର ପାଇଁ ନସି ଯାଉଛି। ତ ଆମର ଚାଷୀ ତାମାନେ ଏବେ ଗୋଟେ ପ୍ରଶ୍ନ ତାଙ୍କର ମୁଡ଼େ ଖେଳୁଥିବା ଆଜ୍ଞା, ଯେ ଇ ଯେନ୍ ଆପଣ ଜୈବିକ ସାର କଥା କହିଲେ, ଏଇଟା କେତେ ପରିମାଣରେ କେନ୍ ଫସଲରେ କେନ୍ ହିସାବରେ ବ୍ୟବହାର କର୍ମା, ଏଇଟା କେତେ କେତେ ଦାମା?
0: ଆଜ୍ଞା ଭଲ କୋଶ୍ଚିନ୍ ପଚାରିଲେ। ଏଇଟା ହେଉଛି ଆମର, ଆମେ ଦେଖିବା ଆମେ ତ ଜୀବାଣୁଶଣକୁ କେଉଁ ଫସଲରେ ପକାଇବା ଆଉ କେତେ ମାତ୍ରାରେ ପକାଇବା ସେଠି ଠିକ୍ ଅଛି। ଆମେ ଗୋଟେ ଗୋଟେ ଆମେ ଦେଖିବା, ରାଇଜୋବିୟମ ଗୋଟେ, ଏଇଟା ଆମର ମୁଖ୍ୟ ଡାଲି ଜାତୀୟ ଫସଲ ପାଇଁ ବ୍ୟବହାର ହେଉଥିବା ଜୀବାଣୁ ସାର। ଏଇଟା ଡାଲି ଜାତୀୟ ଫସଲ ମାନେ ଆମର ପ୍ରାୟ ସବୁ ଡାଲି ଜାତୀୟ ଫସଲ, ଯଥା ଆମର ମୁଗ, ବିରି, ହରଡ଼, ମଟର, ବିନ୍, ସୋୟାବିନ୍, ଚିନାବାଦାମ, ଝୁଡ଼ଙ୍ଗ, ପନିପରିବା, ସବୁ ବିଭିନ୍ନ ପ୍ରକାର ଇଏରେ ଆମେ ରାଇଜୋବିୟମ ପ୍ରୟୋଗ କରିପାରିବା। ତେବେ କେତେ ଆମେ ପ୍ରୟୋଗ କରିବା, ଆମର ଯଦି ଲିକ୍ୱିଡ଼ ଫର୍ଟିଲାଇଜର୍ ହେଇଥିବ ତାହେଲେ ଆମର 250 ml ଦେବା, ତାକୁ 1 ଲିଟର ପାଣିରେ ମିଶାଇକି ତାକୁ ତା ଦେହରେ ଆପଣଙ୍କର ଯେତିକି ମଞ୍ଜି ଦରକାର ଏକର ପିଛା, ଆପଣ ସେଇଟାକୁ ତା ଦେହରେ ବିହନରେ ମିଶାଇକି ପ୍ରୟୋଗ କରିପାରିବେ। ଆଉ ଯଦି ପାଉଡ଼ର ହିସାବରେ ପକାଇବା ତାହେଲେ 1-2 kg ଆପଣଙ୍କର ଜୀବାଣୁ ସାର ସେଇଟା ଆପଣ ଖତରେ ମିଶାଇକି ପକାଇପାରିବେ, ଆଉ ନହେଲେ ନାହିଁ 250 g ଆପଣଙ୍କର ରାଇଜୋବିୟମ ଏକର ପିଛା 10 kg ଯେଉଁ ମୁଗ ହେଉ, ବିରି ହେଉ, ଆପଣଙ୍କର କାନ୍ଦୁଲ ହେଉ, 10-12 kg ତା ଦେହରେ ମିଶାଇକି ମଧ୍ୟ ମଞ୍ଜି ବିହନ ବୁଣିପାରିବେ। ଇଏ ତ ଗଲା ଆପଣଙ୍କର ରାଇଜୋବିୟମ କେମିତି ପ୍ରୟୋଗ କରିବା। ତାପରେ ଆଉ ଗୋଟେ ଭଲ ଆମର ମୁଖ୍ୟ ଜୀବାଣୁ ସାର ହେଉଛି ଆଜୋଟୋବ୍ୟାକ୍ଟର, ଏଇଟା ଆମେ ପ୍ରାୟ କହୁଛୁ ଅଣଡାଲି ଜାତୀୟ ଫସଲ ପାଇଁ ଗୋଟେ ପ୍ରୟୋଗ କରିବା ପାଇଁ, ଯଥା ଆମର ଧାନ, ଗହମ, କପା, ମକା ଆଉ ବିଭିନ୍ନ ପନିପରିବା ଏସବୁରେ ପ୍ରୟୋଗ କରିବା, ଏବଂ ତୈଳବୀଜ ଫସଲରେ ମଧ୍ୟ ପ୍ରୟୋଗ କରିପାରିବେ, ଯଥା ଆପଣଙ୍କର ସୋରିଷ, ସୂର୍ଯ୍ୟମୁଖୀ। ଏଇଟାରେ ଆମେ କ'ଣ କରିବା, ମାନେ ଯଦି ପାଉଡ଼ର ହିସାବରେ ପକାଇବା 200 g ପାଉଡ଼ର, ମାନେ ଆପଣଙ୍କର ଯେଉଁ ଆଜୋଟୋବ୍ୟାକ୍ଟର ଗୁଣ୍ଡ, କଲଚର ଗୁଣ୍ଡ, ତାକୁ ଏକର ପିଛା ଯେତିକି ମଞ୍ଜି, ଧରନ୍ତୁ 10-12 kg ମଞ୍ଜି ବିହନରେ ମିଶାଇ ଜମିରେ ବୁଣିବେ। ଆଉ ଯଦି ଆମେ ମାଟିରେ ପ୍ରୟୋଗ କରିବା ତାହେଲେ 2 kg ଆପଣଙ୍କର ଜୀବାଣୁ ସାର ନେଇଯିବା, ତାକୁ 50 kg ଖତ ବା ଭଲ କମ୍ପୋଷ୍ଟ ଯେଉଁଟା ମିଶାଇକି ତିଆରି କରିଥିବେ ତା ଦେହରେ ମିଶାଇକି ଆପଣଙ୍କର 24 ଘଣ୍ଟା ରଖିଦେବେ, ତାପରେ ଆପଣଙ୍କର ବିଲରେ ପ୍ରୟୋଗ କରିବେ। ଆଉ ଯଦି ଆପଣଙ୍କର ଜୀବାଣୁ ସାର ନହେଲେ ଆଉ ଗୋଟେ ଆପଣ ମେଥଡ଼ରେ 2 kg ଜୀବାଣୁ ସାର 2 ଲିଟର ପାଣିରେ ମିଶାଇକି ମଧ୍ୟ, ତାପରେ ଯଦି ଧାନରେ ପ୍ରୟୋଗ କରୁଛନ୍ତି ସେ ଚେରକୁ 30 ମିନିଟ୍ ବୁଡ଼େଇକି ମଧ୍ୟ ରଖିକି ସେଇଟା ଧାନରେ ପ୍ରୟୋଗ ହେବ, ରୋଇବା ଧାନରେ ସେଇଟା ପ୍ରୟୋଗ କରିପାରିବେ। ତାପରେ ଆସିଲେ ଆଜୋସ୍ପିରିଲମ, ଆମର ସେଇଟା ଆଉ ଗୋଟେ ମୁଖ୍ୟ ଆମର ଜୀବାଣୁ ସାର, ସେଇଟା ଆମର ପ୍ରାୟ କହୁଛୁ ମକା, ଆଖୁ, ବାଜରା, ଗହମ ଏସବୁ ପାଇଁ କହୁଛୁ ପ୍ରୟୋଗ କରିବା ପାଇଁ। ଏଠି ଏକର ପିଛା 200 g ନେଇକି ଆପଣଙ୍କର ଯେଉଁ ଏକର ପିଛା ଯେତିକି ବିହନ ଦରକାର ତାକୁ ମିଶାଇଦେବା, ଭଲକି ମିଶାଇଦେଲା ପରେ ଗୋଟେ ପଲିଥିନ୍ ଉପରେ ସେ ଯେଉଁ ମଞ୍ଜି ବିହନ ରଖିକି ଶୁଖାଇକି ତାପରେ ଆପଣ ବୁଣିବାକୁ ନେଇଯିବେ। ଆଉ ଲିକ୍ୱିଡ଼ରେ ହେଲେ ସେମିତି 250 ml ଲିକ୍ୱିଡ଼ ଆପଣଙ୍କର 1 ଲିଟର କି 2 ଲିଟର ପାଣିରେ ମିଶାଇକି ଦ୍ରବଣ ତିଆରି କରିକି ତା ଦେହରେ ଏକର ପିଛା ଯେତିକି ବିହନ ଦରକାର ତାକୁ ମିଶାଇକି ସେଇଟା ଛାଣିକି ତାପରେ ସେଇଟା ଶୁଖାଇକି ନେଇକି ଯିବେ। ଆଉ ଯଦି ଆପଣ 3 ପ୍ରକାର ଆମର ତ ଅଛି, ଆଉ ଗୋଟେ 2 kg ଯଦି ପକାଇବା ଆମର ପାଉଡ଼ର ତାହେଲେ ଖତ କମ୍ପୋଷ୍ଟ ମିଶାଇକି ମଧ୍ୟ ଆମେ କ୍ଷେତ୍ରରେ ପକାଇପାରିବା। ଇଏ ଗଲା ଆଜୋସ୍ପିରିଲମ। ଆଜୋଲା ପାଇଁ ସେମିତି ସେ ଆଜୋଲା ମୁଖ୍ୟତଃ ଆମେ ପରାମର୍ଶ ଦେଉଛୁ ଧାନରେ ପକାନ୍ତୁ, ଆଜୋଲା ତ ଧାନ ପାଇଁ ବହୁତ ଭଲ। ଆଉ କିନ୍ତୁ ଯେତେବେଳେ ଆଜୋଲା ପ୍ରୟୋଗ କରିବେ ସେଠି 2-3 ଇଞ୍ଚ ଠିଆ ପାଣି ଆପଣ ଜମିରେ ରଖିବା, ମିନିମମ 2 ଦିନ ପାଇଁ ଠିଆ ପାଣି ରଖିବାକୁ ପଡ଼ିବ। ଆଉ ଧାନ ଏଇଟା ତା'ର ଠିକ୍ ସମୟ ହେଉଛି ପ୍ରୟୋଗ କରିବାର, ଧାନ ରୋଇବାର 7 ଦିନ ପରେ, 7 ଦିନ ପରେ ପ୍ରୟୋଗ କରିବେ। ଏକରକୁ 1 କ୍ୱିଣ୍ଟାଲ 1 କ୍ୱିଣ୍ଟାଲ ଆଜୋଲା ଆମେ ଛାଡ଼ିବା, ଆଉ ଯେତେବେଳେ ସେ ଠିଆ ପାଣି ତାପରେ ରଖିକି ଯେତେବେଳେ ଆପଣ ଛାଡ଼ ରଖିଦେବେ 8-10 ଦିନ, ତାପରେ ସେଇଟା ଶୁଖିଯିବ, ବସିଯିବ, ଗୋଟେ ସବୁଜ ଆସ୍ତରଣ ସୃଷ୍ଟି ହେବ, ଏବଂ ତାପରେ ଆପଣ ୱିଡର୍ ସାହାଯ୍ୟରେ ତାକୁ ଭଲ ଭାବରେ ମାଟିରେ ମିଶାଇଦେବେ। ମିଶିଲା ପରେ ଏହା 20-25 kg ଯବକ୍ଷାରଜାନ ପ୍ରାୟ ଫସଲକୁ ଯୋଗାଇଦେବ। ଆଉ ଗୋଟେ ଜୀବାଣୁ ସାର ଯେଉଁଟାକି ନୀଳହରିତ ଶୈବାଳ BGA ବ୍ଲୁ ଗ୍ରୀନ୍ ଆଲ୍ଜି, ଏଇଟା ବି ଧାନ ଫସଲ ପାଇଁ ବହୁତ ଉପଯୋଗୀ। ଧାନ ରୋଇବା ପରେ ଆପଣ ଠିଆ ପାଣି ରଖିକି ସେ ଆଜୋଲା ଭଳିଆ ଠିଆ ପାଣି ରଖିବେ, ଏକରକୁ 4 କିଲୋଗ୍ରାମ ହିସାବରେ ପ୍ରୟୋଗ କରିବେ। ଏହାଦ୍ୱାରା ଆପଣଙ୍କର ପ୍ରାୟ 25% ଯବକ୍ଷାରଜାନ କମିଯିବ। ଆଉ ତାପରେ ଆଉ ଗୋଟେ ହେଉଛି PSB ଯେଉଁଟା ଫସ୍ଫେଟ୍ ଜାତୀୟ ଜୀବାଣୁ ସାର, ଫସ୍ଫେଟ୍ ସଲୁବିଲାଇଜିଂ ବ୍ୟାକ୍ଟେରିଆ, ଏହାର ମୁଖ୍ୟ କାମ ମାଟିରେ ଥିବା ଅଦ୍ରବଣୀୟ ଫସ୍ଫରସ୍କୁ ସେ ପରିବର୍ତ୍ତନ କରିକି ଦ୍ରବଣୀୟ ଦ୍ରବୀଭୂତ କରି ଗଛକୁ ଯୋଗାଇଦେବ। ଏଇଟା ଆମେ ପ୍ରାୟ ଏକରକୁ 2-3 kg ପାଉଡ଼ର ପ୍ରତି ମଞ୍ଜିରେ ଯେଉଁ ବିହନ ଯେତିକି ଏକର ପିଛା ଦରକାର ତା ଦେହରେ ମିଶାଇକି ପ୍ରୟୋଗ କରିପାରିବେ, କିମ୍ବା ଯଦି ଲିକ୍ୱିଡ଼ କରିବେ 250 ml ଲିକ୍ୱିଡ଼ ମିଶାଇକି 2 ଲିଟର ପାଣିରେ ମିଶାଇକି ଏବଂ ଏକର ପିଛା ଯେତିକି ବିହନ ଅଛି ତାକୁ ମିଶାଇକି

0: ପ୍ରୟୋଗ କରିପାରିବେ।
1: ବଢ଼ିଆ କଥା ତ ବୁଝେଇଦେଲେ ଆଜ୍ଞା ଆପଣ, ଆମର ଏଇ ଯେନ୍ ଜୈବିକ ସାର ଆମେ କେମିତି କରି ପ୍ରୟୋଗ କର୍ମା। ଏବେ ଆର୍ ଗୋଟେ କଥା ମୋର ମନେ ଆସୁଛି, ଆମର ଚାଷୀଦା ମାନେ ଭାବୁଥିବେ ଯେ ଆଜ୍ଞା ଏତ୍କି କଥାବାର୍ତ୍ତା ହେଲା ଭିତରେ ଇଟା ଯେନ୍ ଆମେ ଜୈବିକ ସାର ଯେତେବେଳେ ପ୍ରୟୋଗ କର୍ମା ଆମକେ କାଁ ଉପକାର ମିଲ୍ବା ବୋଲି କରି ଆଜ୍ଞା?
0: ନିଶ୍ଚିତ ଉପକାର ଆମର ବହୁତ ଅନେକ ଗୁଡ଼ିଏ ଉପକାର ମିଳିବ, ତା'ର ଗୋଟି ଗୋଟି କରି କହୁଛି। ପ୍ରଥମେ ଦେଖନ୍ତୁ, ଯଦି ଆମେ ଜୈବିକ ବା ଜୀବାଣୁ ସାର ପକାଇବା, ସେଇଟା ମାଟିର ଉର୍ବରତା ବୃଦ୍ଧି କରିବ। ଏହା ମାଟିରେ ଥିବା ଯେଉଁ ଅଦ୍ରବଣୀୟ ଯେଉଁଟା ଆମର ରହିଯାଇଥିବ ଅନାବଶ୍ୟକ ଯେଉଁ ପୁଷ୍ଟିକର ଉପାଦାନ ଗୁଡ଼ିକ, ତାକୁ ଦ୍ରବଣୀୟ କରିକି ଫସଲକୁ ବା ଗଛକୁ ଶୀଘ୍ର ଯୋଗାଇଦେବ, ଇଏ ହେଉଛି ଏକ। ଦୁଇରେ ଦ୍ୱିତୀୟ ଆପଣ ଯେଉଁଟା ଆମେ ଉପଯୋଗିତା ପାଇବା ସେଇଟା ହେଉଛି ନାଇଁ ଆପଣ ଯବକ୍ଷାରଜାନ ନିବନ୍ଧନ, ସେଇଟା ବାୟୁମଣ୍ଡଳରେ ବହୁତ ଯବକ୍ଷାରଜାନ ଯେଉଁଟା ଅଛି ଆମର, ତାକୁ ମାଟିରେ ଏବଂ ଚେରରେ ସିଏ ନିବନ୍ଧନ କରିକି ରଖିବ ଏବଂ ତାପରେ ଫସଲକୁ ସହଜରେ ସେଇ ଯବକ୍ଷାରଜାନ ପୋଷକୁ ତାକୁ ଯୋଗାଇଦେବ। ତୃତୀୟରେ ଖର୍ଚ୍ଚ ବି ବହୁତ କମ୍ ଆସିବ, ଦେଖନ୍ତୁ ରାସାୟନିକ ସାର 25% କମ୍ କରିଦେବ। ଯଦି ଆମେ ଜୈବିକ ସାର ପ୍ରୟୋଗ କରିବା ଆଉ 25% ଆମର ଯେଉଁ ୟୁରିଆ ଆମେ ମାର୍କେଟରୁ କିଣୁଛେ, ୟୁରିଆ କିମ୍ବା ଇଏ ସେଗୁଡ଼ା ସବୁ କମିଯିବ, ଆମେ ପ୍ରାୟ କିଣିବା କିନ୍ତୁ କମ୍ କିଣିବା, 25% କମ୍ କରିଦେବ। ତା ଛଡ଼ା ଆପଣଙ୍କର ଦେଖିବା, ଯଦି ପରିବେଶକୁ ଦେଖିବା, ପରିବେଶ ଆପଣଙ୍କର ରାସାୟନିକ ସାର ପ୍ରୟୋଗ କଲେ ସେଇଟା ଆପଣଙ୍କର ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କର ପରିବେଶଟାରେ ସନ୍ତୁଳନ ତା'ର ବିଗିଡ଼ି ଯାଇଥାଏ। କିନ୍ତୁ ଆମେ ଯଦି ଜୀବାଣୁ ସାର ବା ଜୈବିକ ସାର ବର୍ଷ ପରେ ବର୍ଷ ପକାଇବା, ଆମର ଯଦି ରେଗୁଲାରଲି ପକାଇବା, ତାହେଲେ ଦେଖିବେ ପରିବେଶ ଆମର ଅନୁକୂଳ ରହିବ, ତା'ପରେ ଅମଳ ବି ବୃଦ୍ଧି ହେବ, ପରିବେଶ ମଧ୍ୟ ଅନୁକୂଳ ରହିବ। ତା'ପରେ ଆଉ ଗୋଟେ ଭଲ ଉପକାରିତା ଆମେ ପାଇବା ଯେଉଁ ଜୀବାଣୁ ସାରରେ, ଏଇଟା ଚେରକୁ ବୃଦ୍ଧି କରିବ। ଜୀବାଣୁ ସାର ପ୍ରୟୋଗ କଲେ ଆମର ଯେଉଁ ପର୍ଟିକୁଲାରଲି ଡାଲି ଜାତୀୟ ଫସଲ ଗୁଡ଼ାର ତା'ର ଚେର ଗୁଡ଼ାକ ସବୁ ସେ ମଜବୁତ କରିବ ଏବଂ ଚେରରେ ଥିବା ଯେଉଁ ନୋଡ୍ୟୁଲ୍ ସବୁ ଦେଖିବେ ଭାତୁରି ଭଳିଆ ଥିବ, ତା'ର ସଂଖ୍ୟା ବି ସେ ବୃଦ୍ଧି କରିବ। ଏଇଟା ଆମ ରିସର୍ଚ୍ଚ ରେଜଲ୍ଟରୁ ବି ଆମେ ମିଳିଛି, ସେ ଯେଉଁ ନୋଡ୍ୟୁଲ୍ ସଂଖ୍ୟା ଗୁଡ଼ା ସେ ବଢ଼ାଇବ, ଯେଉଁଟାକି ଆମେ ବଢ଼ାଇଲା ମାନେ ଆମ ଯବକ୍ଷାରଜାନ ବି ବେଶୀ ଆସିବ, ଆଉ ଗଛର ସେଟା ଫଳରେ ଯବକ୍ଷାରଜାନ ଯୋଗାଇଲା ପରେ ଆପଣ ଗଛର ବିକାଶ ମଧ୍ୟ ସେଇଟା ଖୁବ୍ ଶୀଘ୍ର କରିବ। ଆଉ ଗୋଟେ ଭଲ ଆମେ ପାଇଲେ ଉପକାର ଯେଉଁଟା ଜୀବାଣୁ ସାରରୁ, ଯେଉଁଟାକି ଆମେ ଜଳଧାରଣ କ୍ଷମତା ଏବଂ ଉନ୍ନତି କରିବ। ଆମର ମୁଖ୍ୟତଃ ଏବେ ପ୍ରୋବ୍ଲେମ ବହୁତ ଜାଗାରେ ଆପଣ ଦେଖିବେ, ଯେଉଁଠି ଆମ ଶୁଖା ଜମି ଗୁଡ଼ାରେ ଆମର ଯେଉଁ ଜଳୀୟ ଅଂଶ କମିଯାଉଛି ମାଟିରେ, ତେଣୁ ଆମର ଆମର ଜଳସେଚନ ସୁବିଧା ବି ସବୁ ଜାଗାରେ ନାହିଁ, ସେ ଜାଗାରେ ଆମେ କହୁଛୁ ଜୀବାଣୁ ସାର ବା ଜୈବିକ ସାର ପ୍ରୟୋଗ କରିବାକୁ। ଏଇଟା ଯଦି ଜୈବିକ ସାର ଆମେ ପ୍ରୟୋଗ କରିବା, ତାହେଲେ ସେଠାର ଜଳଧାର ମାଟିର ଯେଉଁ ଗଠନ ସୁଦୃଢ଼ ହେବ, ଜଳ ଧରିବା ରଖିବା ଶକ୍ତିଟା ଯେଉଁଟା ଜଳ ଧରି ରଖିବ ଶକ୍ତିଟା ବଢ଼ାଇବ। ତା'ପରେ ଆଉ ଗୋଟେ ହେଉଛି ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବ। ରୋଗ ପ୍ରତିରୋଧକ ଶକ୍ତି ମୁଖ୍ୟତଃ ଆପଣଙ୍କର ଦେଖିବେ ଗଛର ଗୋଟେ ରେଜିଷ୍ଟାନ୍ସ ଥାଏ, ସେଇଟାକୁ ଆମେ ଯଦି ଜୀବାଣୁ ସାର ପକାଇଲେ ସେ ଯେଉଁ ରେଜିଷ୍ଟାନ୍ସଟାକୁ ଯେଉଁ ରୋଗ ପ୍ରତିରୋଧକ ଯେଉଁ ଶକ୍ତିଟା ସେଇଟା ବଢ଼ିଯିବ, ସହଜରେ ରୋଗ ପୋକ ହେବନି। ଆଉ ତା ଛଡ଼ା ଦେଖିବେ ଆମେ ଆଉ ଗୋଟିଏ ଉପକାର କହୁଛି, ଯେଉଁଟାକି ଜୀବାଣୁ ସାର ପକାଇଲେ ତାକୁ ଆମେ ଯଦି ଯେଉଁ ଆମେ କହୁଛୁ ପ୍ରୋବ୍ଲେମ ସଏଲ, ଯେଉଁଟା କହୁଛୁ ଆମେ ଲୁଣା ଜମିରେ ପକାଇବା, ଯଦି ସେଇଟା ଲୁଣା ଅଂଶ ମଧ୍ୟ କମାଇଦେବ, ଯେଉଁଟାକି ଆମର ଲୁଣା ଅଂଶ କମାଇ ଦେଇକି ତା'ର ଉତ୍ପାଦନ ବୃଦ୍ଧି କରିପାରିବ।
1: ଯାଉ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ ଆର୍ ଆମର ଚାଷୀ ଦାମନ୍କେ ଆମର ମା ବହିନୀମାନ୍କେ ଜୈବିକ ସାର ପ୍ରୟୋଗ ଆର୍ ତାର ଉପକାରିତା ବିଷୟରେ କହିଲେ ସମୟ ଦେଇଥିବା ହେତୁ ଆକାଶବାଣୀ ତରଫରୁ ଆର୍ ଆମର ବୈଠକରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର।
2: ସୁଲିରେ ବାବୁ, ଯେଡ଼େ ସୁନ୍ଦରା କରି ଆଜ୍ଞା କହିଦେଲେ ଆର୍ ତୁଇ ପଚାରିଲୁ ସବୁ କଥା ଜାଣି ହେଲା, ଆମର ଶ୍ରୋତା ବନ୍ଧୁମାନେ ଫୁଣି ଜାଣିଲେ, ମୁଇଁ ଆଶା କରୁଛେ ନିଶ୍ଚିତ ଭାବରେ ଆମର ଶ୍ରୋତା ବନ୍ଧୁମାନେ ଆଜ୍ଞାର କଥାକେ ଶୁଣିକରି ଯଦି କାମେ ଲଗାବେ ବେଲେ ଆମର ଯେନ୍ ଚାଷବାସ କରୁଛୁ ଇନେ ଠନ୍ ଠନ୍ ଷୋହଳ ଅଣା ଠିକ ହିସାବରେ ହେଇପାରବା
1: ହେଇପାରବା।
2: ସମୟ ହେଇଗଲା ନା?
1: ସମୟ ହେଲେ ତ ବୈଠକ ଛାଡ଼ବାକେ ପଡ଼ବା ଦାଦା, ହେନ୍ତା ଘରକେ ଯୋଉ ତ ବୈଠକ ଛାଡ଼ିକରି ଗଲା ହେଲା ବେଲ୍କେ ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବାବା ମା ବହିନ୍ ମାନକେ ମକାରୁ ଦଦା
2: ଆର ଯୁଗେ ଦଦାର
1: ଜୁହାର।

0: ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ସୁଚିନ୍ତିତ ମତାମତ ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ ଆଜି ପୁଣି ଦୁଇ ସପ୍ତାହ ପରେ ଶ୍ରୋତାଙ୍କର ନୂତନ ମତାମତ ନୂତନ ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ନମସ୍କାର ଆଶ୍ୱାସନା। ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ କୋଉଠୁ ଆସିଛି ଏବଂ କଣ ନୂତନ ମତାମତ ଆସିଛି।
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ହାଟପଦା ପଡ଼ା ତିତଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ।
0: ହଁ,
1: ଲେଖିଛନ୍ତି ସୁବାସ ଭୋଇ ଏବଂ ରଜନୀ ଭୋଇ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଅପା ଏବଂ ଭାଇଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆଗକୁ ଆସୁଥିବା ଆମର ଗଣପର୍ବ ଭାତୃଭାବର ପର୍ବ ପବିତ୍ର ନୂଆଖାଇ ପାଇଁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଏବଂ ନୂଆଖାଇ ଜୁହାର।
1: ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଗୁଡ଼ିକ ଭଲ ଲାଗୁଛି। ମଲ୍ଲିକ ସାର୍ଙ୍କର ପରିକ୍ରମା ବହୁତ ଭଲ ଲାଗେ, ଆମେ ସବୁଥର ଶୁଣୁ। ଗତ ପରିକ୍ରମା କାର୍ଯ୍ୟକ୍ରମରେ ହଳିଆ ଗୀତ ବିଷୟରେ ବହୁତ କଥା ଜାଣିହେଲା। ପୁଣି ଶେଷରେ ଗୋଟିଏ ଅନୁରୋଧ ମଧ୍ୟ କରି ଲେଖିଛନ୍ତି ଯେ ନୂଆଖାଇ ହେଉଛି ଆମର ବଡ଼ ପର୍ବ, ସେହି ବିଷୟରେ ଗୋଟିଏ ପରିକ୍ରମା କାର୍ଯ୍ୟକ୍ରମ ଶୁଣେଇବେ।
0: ଶ୍ରୋତବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଶନିବାର ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଆଗାମୀ ପରିକ୍ରମା କାର୍ଯ୍ୟକ୍ରମ ମାନଙ୍କରେ ଆମେ ଆମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଏକ ପରିକ୍ରମା କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ନିଶ୍ଚିତ ଭାବରେ ଆମେ ଏଭଳିଆ ଏକ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି କେତେ ଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ସୁମିତ୍ରା ସାହୁ, କ୍ଷମାସାଗର ସାହୁ, ଉର୍ମିଳା ସାହୁ, ପ୍ରକାଶ ସାହୁ ଏବଂ ଆକାଶ ସାହୁ, ଗ୍ରାମ ପାକେଲପଡ଼ା ପୋଷ୍ଟ ମୁଢ଼ି ପାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମ ଅଗଣାରେ ଥିବା ମହାଶୟ ଏବଂ ମହାଶୟଙ୍କୁ ଆମର ସ୍ନେହଭରା ନମସ୍କାର ବୋଲି ଲେଖିଛନ୍ତି।
0: ଆପଣ ସମସ୍ତଙ୍କୁ ଚିଠି ପାଇଛିରେ ଉପସ୍ଥିତ ଥିବା ଆପଣଙ୍କର ପ୍ରିୟ ଅପା ଭାଇଙ୍କ ତରଫରୁ ପ୍ରତି ନମସ୍କାର ଏବଂ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
1: ଗତ ମଙ୍ଗଳବାର 1 ତାରିଖ ଶକ୍ତିରୂପା କାର୍ଯ୍ୟକ୍ରମରେ ଭାଇରାଲ ରୋଗର ଲକ୍ଷଣ ଫୋନ୍ ଇନ୍ରେ ସିଧା ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଶ୍ରୋତାଙ୍କର ପ୍ରଶ୍ନ ଉତ୍ତରରୁ

0: ବହୁତ କିଛି ଜାଣିହେଲା। ଏଣୁ ଡକ୍ଟର ଦୀନବନ୍ଧୁ ସାହୁ ଏବଂ ଦୀପ୍ତିମୂଳ ଅପାଙ୍କୁ ଆମ ସମସ୍ତଙ୍କର ଧନ୍ୟବାଦ ଜଣାଇଦେବେ।
1: ନିଶ୍ଚିତ ଭାବରେ, କିନ୍ତୁ ପ୍ରକୃତରେ ଶ୍ରୋତାବନ୍ଧୁ, ଆପଣ ଯେଉଁ ବିଷୟରେ ଆମକୁ ଚିଠି ଲେଖିଛନ୍ତି ସମ୍ପୃକ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଉପରେ ଆଧାରିତ ନଥିଲା। ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଥିଲା ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ଏ ସମ୍ପର୍କରେ ବିଶେଷଜ୍ଞ ଭାବରେ ଆମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚିକିତ୍ସକ ଡକ୍ଟର ଦୀନବନ୍ଧୁ ସାହୁ ଉପସ୍ଥିତ ଥିଲେ ଏବଂ ଆପଣମାନଙ୍କର ପ୍ରଶ୍ନର ଉତ୍ତର ସେ ସିଧାସଳଖ ଫୋନ୍ ମାଧ୍ୟମରେ ଦେଇଥିଲେ। ତେଣୁ ଆଶା କରୁଛୁ ଆପଣଙ୍କୁ ସେହି କାର୍ଯ୍ୟକ୍ରମ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
0: ପୁଣି ସେମାନେ ମତାମତ ଏବଂ ଅଭିଯୋଗ କରି ଲେଖିଛନ୍ତି, ଏହି କାର୍ଯ୍ୟକ୍ରମରେ ଦୀପ୍ତିମୂଳ ମହାଶୟଙ୍କର କଥା ବେଶୀ ଶୁଣାଯାଉନଥିଲା, ଡାକ୍ତରଙ୍କ କଥା ଶୁଣାଯାଉଥିଲା, ତା ପରେ ପରେ ଠିକ୍ ଶୁଭା ଗଲା। ଏଥିପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ ଏବଂ କାର୍ଯ୍ୟକ୍ରମଟି ପ୍ରସାର କରନ୍ତୁ। ତାପରେ ପରେ ଫୋନ୍ଟି ଖରାପ ହେବା ହେତୁ ଅନେକ ଶ୍ରୋତା ଫୋନ୍ କରିପାରିଲେ ନାହିଁ। ଅଧିକାଂଶ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏହିପରି ବ୍ୟାଘାତ ଘଟୁଛି, ଆଉ କାର୍ଯ୍ୟକ୍ରମଟି ସରିଲା ପରେ ଫୋନ୍ ରିଙ୍ଗ ହେଉଛି, ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
1: ଶ୍ରୋତାବନ୍ଧୁ, ପ୍ରକୃତରେ ଆମେ ଅନେକ

0: ମାତାଙ୍କର କଥା ବେଶୀ ଶୁଣାଯାଉନଥିଲା, ଡାକ୍ତରଙ୍କ କଥା ଶୁଣାଯାଉଥିଲା, ତା ପରେ ପରେ ଠିକ୍ ଶୁଭା ଗଲା। ଏଥିପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ ଏବଂ କାର୍ଯ୍ୟକ୍ରମଟି ପ୍ରସାର କରନ୍ତୁ। ତାପରେ ପରେ ଫୋନ୍ଟି ଖରାପ ହେବା ହେତୁ ଅନେକ ଶ୍ରୋତା ଫୋନ୍ କରିପାରିଲେ ନାହିଁ। ଅଧିକାଂଶ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏହିପରି ବ୍ୟାଘାତ ଘଟୁଛି, ଆଉ କାର୍ଯ୍ୟକ୍ରମଟି ସରିଲା ପରେ ଫୋନ୍ ରିଙ୍ଗ ହେଉଛି, ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
1: ଶ୍ରୋତାବନ୍ଧୁ, ପ୍ରକୃତରେ ଆମେ ଅନେକ ଥର ସୂଚନା ଦେଇସାରିଛୁ ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ତକ ଠିକ୍ ଥାଏ, ଏବଂ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ସିଗ୍ନାଲ ମିଳେ ନାହିଁ, ଆପଣଙ୍କ ସହିତ ଯୋଗାଯୋଗ ହେଇପାରେ ନାହିଁ, ତାହା ତ ଆମର ହାତର କଥା ନୁହେଁ। ଆମେ ସବୁବେଳେ ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗରେ ଅଛୁ ଏବଂ କେମିତି ଫୋନ୍ ଲାଇନ୍ ସବୁବେଳେ ଠିକ୍ ରହିବ ଏବଂ ଏହି କାର୍ଯ୍ୟକ୍ରମମାନଙ୍କରେ ଆମର ଶ୍ରୋତାଙ୍କ ସହିତ ଯୋଗାଯୋଗ ଠିକ୍ ଭାବରେ ହେଇପାରିବ ଆମେ ଚେଷ୍ଟା କରୁଛୁ, କିନ୍ତୁ ଏମିତି ଏକ ଅବ୍ୟବସ୍ଥା ବେଳେବେଳେ ଉପୁଜିଥାଏ ଯାହାଫଳରେ କି କାର୍ଯ୍ୟକ୍ରମର ମାନ ହ୍ରାସ ହୋଇଥାଏ। ସେଦିନ ଏଭଳିଆ କିଛି କାରଣବଶତଃ ଆପଣ ଦୀପ୍ତି ଅପାଙ୍କର କଥା ସ୍ପଷ୍ଟ ଭାବରେ ଶୁଣିପାରୁନଥିଲେ, ତେଣୁ ଆଗକୁ ଆହୁରି ଆମେ ଯତ୍ନବାନ ହେବୁ। କିନ୍ତୁ ବେଳେବେଳେ କ'ଣ ହୁଏ, ଏହିସବୁ ଯନ୍ତ୍ରାଂଶର କଥା ନା, ତା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରେ ନା। ଆଶା କରୁଛୁ ଆପଣ ଆମକୁ ସହଯୋଗ କରିବେ, ବୁଝିବେ, କିନ୍ତୁ ଆପଣଙ୍କର କଥାକୁ ଆମେ ମନେ ରଖୁଛୁ, ଆମେ ନିଶ୍ଚିତ ଭାବରେ ଆଗକୁ ଧ୍ୟାନ ଦେବୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଲେଖିଛନ୍ତି ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ନୂଆପଡ଼ାରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଲେଖିଛନ୍ତି, ମୁଁ ଆପଣଙ୍କ କେନ୍ଦ୍ରର କାର୍ଯ୍ୟକ୍ରମ ମଝି ମଝିରେ ଶୁଣି ସମୟ ବାହାର କରିକି ବହୁତ କମ୍ କାର୍ଯ୍ୟକ୍ରମ ଶୁଣିପାରେ ସମୟ ଅଭାବରୁ। ମୋର ଗୋଟିଏ ଅନୁରୋଧ ରହିଛି ଯାହା ବିଷୟରେ ମୁଁ ବହୁତ ଦିନରୁ ଭାବୁଛି କହିବା ପାଇଁ, ହେଲେ ସୁବିଧା ସୁଯୋଗ ହୋଇପାରୁନଥିଲା। ଅନୁରୋଧ ଏହାକି ଯେ ବର୍ତ୍ତମାନ ଆସୁଛି ଆମର ଗଣପର୍ବ ନୂଆଖାଇ, ଯାହାକି ଆମ ସମସ୍ତଙ୍କୁ ସମସ୍ତଙ୍କ ସହିତ ଯୋଡ଼ିକି ରଖିବାର ଏକ ପରମ୍ପରା। ସମସ୍ତେ ଯେଉଁଠି ଥାଆନ୍ତୁ ନା କାହିଁକି, ନୂଆଖାଇ ଦିନ ନିଜ ନିଜ ଘରକୁ ଫେରିଥାନ୍ତି, ଏକ ନିଆରା ପରମ୍ପରା। ଗ୍ରାମଦେବୀ ଏବଂ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗି ହୋଇଥାଏ। ଆନନ୍ଦ ଉଲ୍ଲାସର ପର୍ବ ହେଉଛି ନୂଆଖାଇ ପର୍ବ। ତେବେ ଏହି ନୂଆଖାଇରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରାଗଲେ ଆମେ ଶ୍ରୋତା ବହୁ ଖୁସି ଅନୁଭବ କରିବୁ, କାରଣ ଆମେ କାମ ସରିକି ସନ୍ଧ୍ୟାରେ ଘରକୁ ଫେରୁ ତ ଶୁଣିପାରିବୁ ଏହି କାର୍ଯ୍ୟକ୍ରମ। ଏହି ଅନୁରୋଧଟି ଆପଣ କେତେ ଦୂର ପୂରା କରିପାରିବେ ସେହି ଅପେକ୍ଷାରେ ରହିଲେ।
1: ଶ୍ରୋତାବନ୍ଧୁ, ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ସମୟଟିକ କାଢ଼ିକି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆପଣ ଚିଠି ଦେଇଛନ୍ତି। ଆଜି ଚିଠି ପାଇଛୁ କାର୍ଯ୍ୟକ୍ରମରେ ତାକୁ ଆମେ ସାମିଲ କରୁଛୁ। ଆଗକୁ ଆସୁଛି ଆମର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ଗଣପର୍ବ ପବିତ୍ର ନୂଆଖାଇ। ଏହି ନୂଆଖାଇକୁ ନେଇ ଆମେ ନିଶ୍ଚିତ ଭାବରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ, କିନ୍ତୁ କଥା ହେଉଛି ସାନ୍ଧ୍ୟ ଅଧିବେଶନରେ ଆମର କାର୍ଯ୍ୟକ୍ରମ ସାରିଣୀ ଅନୁସାରେ ଯଦି କାର୍ଯ୍ୟକ୍ରମ ପ୍ରଚାର କରିବାର ସମୟ ଥାଏ ତାହେଲେ ଆମେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରିବୁ, କିନ୍ତୁ ସପ୍ତାହକୁ ଥରେ ପ୍ରଚାର ହେଉଥିବା ଶନିବାର ପରିକ୍ରମା କାର୍ଯ୍ୟକ୍ରମରେ ଆପଣ ନିଶ୍ଚିତ ଭାବରେ ଆମ ଗଣପର୍ବ ନୂଆଖାଇର ବିଶେଷତ୍ୱ ଏବଂ କିଛି ନୂଆଖାଇ ଗୀତ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ପୁଣି ଥରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଆସିଛି ରାଧାରାଣୀ ପଡ଼ା, ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁମନ ପୂଜାରୀ, ଅନିଲ ମିସ୍ତ୍ରୀ ଏବଂ ବିଭୁ ସାହୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମର ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେମାନେ ଲେଖିଛନ୍ତି, ଆମେ ବହୁତ ଦିନରୁ ଚିଠି ଦେବୁ ଭାବୁଥିଲୁ ହେଲେ ଦେଇପାରି ନଥିଲୁ, ତେଣୁ ଦୁଃଖ ଲାଗୁଛି। ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବିଶେଷ କରି ଖୋଲା ଚରକା ପରିକ୍ରମା ଆଉ ଅନୁରୋଧ ଗୀତ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ। ତେବେ ଶେଷରେ ଗୋଟିଏ ଅନୁରୋଧ କରି ଲେଖିଛନ୍ତି, ଆଗକୁ ଆସୁଛି ଦଶହରା, ମା ଦୁର୍ଗାଙ୍କ ଉପରେ କିଛି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବେ, ଏହି ଅନୁରୋଧ ରହିଲା ବୋଲି ସେମାନେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ବହୁତ ଦିନରୁ କାର୍ଯ୍ୟକ୍ରମ ଶୁଣିକି ଚିଠିପତ୍ର ଦେବା ପାଇଁ ଚାହୁଁଥିଲେ, ସମୟ ଅଭାବରୁ ଆପଣ ଚିଠି ଦେଇପାରୁନଥିଲେ, କିନ୍ତୁ ଆଜି ଆପଣ ଚିଠି ଲେଖିଛନ୍ତି, ଆମର ହସ୍ତଗତ ହୋଇଛି, ତାକୁ ନିଶ୍ଚିତ ଭାବରେ ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଶୁଣୁଥିବେ। ଆପଣ ଯାହା ଅନୁରୋଧ କରିଛନ୍ତି, ଆଗକୁ ଆସୁଛି ପବିତ୍ର ଦଶହରା ପର୍ବ ଏବଂ ଏହି ଦଶହରାରେ ଆମେ 9 ଦିନ ଯାକ ରାତିରେ ମା ଦୁର୍ଗାଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାଳା କାର୍ଯ୍ୟକ୍ରମ ପ୍ରଚାର କରିବୁ ଏବଂ ପ୍ରତ୍ୟେକ ଦିନ ଦଶହରାରେ ଆମେ ସକାଳର ଯେଉଁ ବନ୍ଦନା କାର୍ଯ୍ୟକ୍ରମ ରହିଛି ତାହା ଏକ ବିଶେଷ ବନ୍ଦନା କାର୍ଯ୍ୟକ୍ରମ, ଯାହା ସୂଚନା ସହିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ବିଶେଷ ଉପସ୍ଥାପନା ରହିବ, ତାକୁ ଆପଣ ଶୁଣନ୍ତୁ ଏବଂ ସେହି କାର୍ଯ୍ୟକ୍ରମ ଗୁଡ଼ାକ କେମିତି ଲାଗୁଛି ପରବର୍ତ୍ତୀ ସମୟରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା, ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଧବଳ ମାଝି।

0: ଏବଂ ସୁକାନ୍ତ ମାଝି। ପ୍ରଥମେ ସେମାନେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବହୁତ ଭଲ ଲାଗେ। ଆମେ ହେଉଛୁ ଚାଷୀ, ତେଣୁ ଚାଷବାସ କାର୍ଯ୍ୟକ୍ରମ ଶୁଣୁ। ବର୍ତ୍ତମାନ ପାଣିପାଗର କିଛି ବି ଭରସା ରହୁନାହିଁ। ସମୟରେ ବର୍ଷା ନ ହୋଇ ଅସମୟରେ ବର୍ଷା ହୋଇ ଚାଷ କାମ ସବୁ ଉଜୁଡ଼ି ଯାଉଛି। ଆମେ ବହୁତ ପରିଶ୍ରମ କରୁଛୁ, ହେଲେ ଅସମୟରେ ଯେଉଁ ବର୍ଷା ହେଉଛି ତା ପାଇଁ ଆମେ ଆମର ଚାଷକୁ ଭଲରେ ସାଇତି ବି ରଖିପାରୁନୁ। ତେବେ ଏହି ବିଷୟରେ ଯଦି କିଛି କାର୍ଯ୍ୟକ୍ରମ କରାଯାଏ ଏବଂ କିଛି ବିଶେଷଜ୍ଞଙ୍କ ସାକ୍ଷାତକାର ପରାମର୍ଶ ଯଦି ଆମେ ଶୁଣିବାକୁ ପାଇବୁ, ତାହେଲେ ଆମେ ଚାଷୀ ଉପକୃତ ହେବୁ। ଚାଷବାସରେ ମଧ୍ୟ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବିଶେଷଜ୍ଞଙ୍କ ସହ ଏହି ଅନିୟମିତତା ସମ୍ପର୍କରେ କଥା ହୋଇ ଚାଷ ବିଷୟରେ ବୁଝିପାରିବୁ। ତେଣୁ ଅନୁରୋଧ ଯେ ଏପରି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆମକୁ ଜଣାଇଲେ ଆମେ କଲ୍ କରିକି ସିଧାସଳଖ ଜାଣିପାରିବୁ।
1: ଶ୍ରୋତବନ୍ଧୁ, ଭାରି ଖୁସି ଲାଗିଲା ଯେ ଆପଣ ଚାଷ କରୁଛନ୍ତି ଏବଂ ଆକାଶବାଣୀ ଶୁଣୁଛନ୍ତି। ଆପଣଙ୍କର ସମୟ ବାହାର କରିକି ଆମକୁ ଚିଠି ଲେଖିଛନ୍ତି। ଆପଣ ଯାହା ଲେଖିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଏବଂ ବର୍ଷାରେ ଅନିୟମିତତା ଯୋଗୁଁ ଚାଷ କାମ ଯେମିତି ବାଧାପ୍ରାପ୍ତ ହେଉଛି, ଏ ସମ୍ପର୍କରେ ଆମେ ଅନେକ କାର୍ଯ୍ୟକ୍ରମ ଆଗରୁ ପ୍ରସ୍ତୁତ କରିକି ପ୍ରଚାର କରିସାରିଛୁ। ତଥାପି ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆଗାମୀ ଦିନମାନଙ୍କରେ ବହୁଳ ବର୍ଷାରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷା ଅଭାବରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷାର ଅନିୟମିତତା ଯୋଗୁଁ ଚାଷ କେମିତି ନଷ୍ଟ ହୁଏ, ଏ ସମ୍ପର୍କରେ ଆମେ ଚାଷବାସ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମଟି ପ୍ରଚାର କରିବୁ। ତା ପୂର୍ବରୁ ନିଶ୍ଚିତ ଭାବରେ ଆପଣମାନେ ସୂଚନା ପାଇପାରିବେ, ସେହି କାର୍ଯ୍ୟକ୍ରମରେ ଆପଣ ଭାଗ ନିଅନ୍ତୁ ଏବଂ ଷ୍ଟୁଡ଼ିଓରୁ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏହି ସୁଚିନ୍ତିତ ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଯେହେତୁ ଚିଠିପତ୍ର ଆଉ ନାହିଁ ହାତରେ, ତେଣୁ ଆମେ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳିଆ ଏଥର ବି ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବା ଯେ ଆମର କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମକୁ ପଠାନ୍ତୁ। ଆମକୁ ମତାମତ ସବୁ ପଠାଇବା ପାଇଁ ଆମର ଠିକଣା ଟିପି ରଖନ୍ତୁ, ହ୍ୱାଟ୍ସଆପ୍ ନମ୍ବର ଟିପି ରଖନ୍ତୁ।
0: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
1: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
0: ମୁଁ ଆଶ୍ୱାସନା ପଟ୍ଟନାୟକ,
1: ଏବେ ଆମକୁ ବିଦାୟ ଦିଅନ୍ତୁ।
0: ନମସ୍କାର।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଫଣିପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ନିଜସ୍ୱ ରଚନାରେ ଗାଇଛନ୍ତି ହରିଓମ ଶରଣ।
1: ଉପସ୍ଥିତ ଭକ୍ତଜନ, ସଙ୍ଗୀତ ପୀଠ ରସେ ହରିଓମ ଶରଣ ଏକ ଐସା ନାମ କୋ ଦେଖ।